ଆକାଶବାଣୀ କେନ୍ଦୁଝର, ଆଜି ମଙ୍ଗଳବାର 1948 ଶତାବ୍ଦ, ଜ୍ୟେଷ୍ଠ ମାସର 19 ଦିନ, ଇଂରାଜୀ 2026 ମସିହା ଜୁନ 19 ତାରିଖ, ଜୁନ 9 ତାରିଖ। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:58:36। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

କେଶବ ଚନ୍ଦ୍ର ସାହୁଙ୍କ କଣ୍ଠରେ ନୈବେଦ୍ୟର ଆଉ ଏକ ଭକ୍ତି ଗୀତ ରାଜେନ୍ଦ୍ର କିଶୋର ହରିଚନ୍ଦନଙ୍କ ଗୀତ ରଚନାରୁ।

0: ଆଜି ପାଇଁ ଏଇଠି ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.1 MHz ଯୋଗେ ଏବଂ ନ୍ୟୁଜନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଲୋଚନା ଦାସ ଯେକୌଣସି ସ୍ୱପ୍ନ ପାଇଁ ସଂକଳ୍ପ ଶକ୍ତିର ଆବଶ୍ୟକତା ଅଛି। ମନୁଷ୍ୟ ଯଦି ଖାଇ ପିଇ ପଶୁ ଭଳି ଜୀବନ ଧାରଣ କରିବ ଓ ଅବଶେଷରେ ମୃତ୍ୟୁବରଣ କରିବ ତେବେ ସ୍ୱପ୍ନ ଦେଖିବାର କୌଣସି ଆବଶ୍ୟକତା ହିଁ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ମହତ୍ତର ଚେତନାର ଅଧିକାରୀ ସେ ବଞ୍ଚିବା ସହିତ ସ୍ୱପ୍ନ ଦେଖେ, ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରେ। କେବଳ ସଂକଳ୍ପ ଶକ୍ତି କିମ୍ବା ସାଧନା ମନୁଷ୍ୟର ସ୍ୱପ୍ନକୁ ସାକାର କରନ୍ତି ନାହିଁ, ଏହା ସହିତ ପରମେଶ୍ୱରଙ୍କ ନିକଟରେ ଆତ୍ମନିବେଦନ କରିବାକୁ ହୋଇଥାଏ। ତଦ୍ୱାରା ବ୍ୟକ୍ତିର ଆତ୍ମଶକ୍ତି ସହିତ ଈଶ୍ୱରଙ୍କ କରୁଣା ମିଶି ଅଧିକ ଶକ୍ତିଶାଳୀ ହୁଏ। ବେଳେବେଳେ ମଣିଷ ଭାବେ ଈଶ୍ୱରଙ୍କ କରୁଣା ଯାହା ତାହା ସିଧାସଳଖ ତା ଉପରେ ପଡ଼ିବ ବା ତୁ ଈଶ୍ୱର ସବୁ କଥାକୁ ତଥାସ୍ତୁ କରିବେ। ଏହା ଭୁଲ, କାରଣ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ଯିଏ ସ୍ରଷ୍ଟା ସେ ପ୍ରତ୍ୟେକଟି ଜୀବନ କଥା ଚିନ୍ତା କରୁଥାନ୍ତି, ଦେଖନ୍ତି, ଜାଣନ୍ତି ଏବଂ ଅନୁଭବ କରିଥାନ୍ତି। କେଉଁଟା ତା ପାଇଁ ମଙ୍ଗଳକର ଓ ଜଗତ ପାଇଁ କଲ୍ୟାଣକର ସାଧନ ହେବ ତାହା ହିଁ ସେ ବିଚାର କରିଥାନ୍ତି। କେବଳ ସେତିକି ନୁହେଁ, ସେ ମନୁଷ୍ୟର ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି। ତାହା ଅଦୃଷ୍ଟର କ'ଣ ଅଛି ସେ କଥା ନିଶ୍ଚିତ ଭାବରେ ଈଶ୍ୱର ଜାଣିଥାନ୍ତି ଏବଂ ସେହି ଅନୁସାରେ ଅଦୃଷ୍ଟ ପୁଣି ତାର ସମସ୍ତ କର୍ମର ଫଳ ଭାବରେ ବିଚାର କରି ତାକୁ ଫଳଦାନ କରିଥାନ୍ତି। ଭଲ କର୍ମ ପାଇଁ ଭଲ ଫଳ ଏବଂ ଅପକର୍ମ ପାଇଁ ଲୋକକୁ ତାର କୃତକର୍ମର ଫଳ ଭୋଗ କରିବାକୁ ହୋଇଥାଏ। କେହି କେହି ଏହାକୁ ଉପଲବ୍ଧି କରନ୍ତି, ଏହାକୁ କେହି କେହି ପ୍ରାରବ୍ଧ ବୁଦ୍ଧି ମଧ୍ୟ କହିଥାନ୍ତି। ସନ୍ଥମାନେ କହିଥାନ୍ତି ମନୁଷ୍ୟ ତା ପୂର୍ବ ଜନ୍ମର କର୍ମ ସମୂହକୁ ଫେରେଇ ଆଣିବା ସମ୍ଭବ ନୁହେଁ। ଏଣୁ ସଚେତନ ମଣିଷ ଏ ଜନ୍ମର କର୍ମକୁ ନିଜର ମଙ୍ଗଳ ସହିତ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କରିବା ଉଚିତ। ଈଶ୍ୱର ନିଶ୍ଚୟ ତା ଦ୍ୱାରା ଖୁସି ହୁଅନ୍ତି। କେହି ତାର ପୂର୍ବଜନ୍ମ ବା ଅତୀତକୁ ଦେଖେନି କି ଦେଖିପାରିବ ନାହିଁ, ଭବିଷ୍ୟତରେ ମଧ୍ୟ କ'ଣ ଅଛି ସେ କଥା ମଧ୍ୟ ସେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ବର୍ତ୍ତମାନକୁ ସୃଷ୍ଟ ବଳିଷ୍ଠ ସୁନ୍ଦର ଓ ରୁଚିର କରିବା ପାଇଁ ପ୍ରତ୍ୟେକ ମଣିଷ କର୍ମ କରିବା ଦରକାର ଏବଂ ନିଜ ଅହଙ୍କାରକୁ ବିସର୍ଜନ ଦେବା ମଧ୍ୟ ଉଚିତ। ବିଭୁ ଚରଣାଶ୍ରିତ ହେଲେ ଏସବୁ ଆପେ ଆପେ ସମ୍ଭବ ହୋଇଥାଏ।

କରିଥାଏ। ଏହି କୃତକର୍ମ ହିଁ ମନୁଷ୍ୟ ଭାଗ୍ୟ ଓ ଭବିତବ୍ୟ ନିର୍ମାଣ କରିଥାଏ। ଏହା ଅନ୍ତତଃ ପ୍ରତ୍ୟେକ ମଣିଷ ବୁଝିବା ଦରକାର। ଏଣୁ ଜ୍ଞାନୀ ଲୋକମାନେ ନିଜ କର୍ମକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଏବଂ କିପରି କରିବା ଉଚିତ ସେ ସମ୍ପର୍କରେ ସେମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ସେମାନେ

0: ପୂର୍ବତନ ରାଷ୍ଟ୍ରପତି APJ ଅବଦୁଲ କଲାମଙ୍କ ଜୀବନରୁ କିଛି ଉଦ୍ଧାର କରାଯାଇପାରେ। ତାଙ୍କ ଆତ୍ମଜୀବନୀରେ ସେ ଲେଖିଛନ୍ତି, ସେ ଏୟାରଫୋର୍ସରେ ପରୀକ୍ଷା ଦେଇ ଅସଫଳ ହେଲେ। ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଏବଂ ସେ ଅବ୍ୟବସ୍ଥିତ ଭାବରେ ଯାଇ ଶାନ୍ତି କେଉଁଠି ମିଳିବ ସେଥିପାଇଁ ବୁଲି ବୁଲି ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ। ସ୍ୱାମୀଜୀଙ୍କ ଦେବସୁଲଭ ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବରେ ଆକର୍ଷିତ ପ୍ରଭାବିତ କଲା। ଉଦାରଚେତା ଶିବାନନ୍ଦଙ୍କ ହୃଦୟରେ ଧର୍ମାନ୍ଧତା ବା କୌଣସି ସାମ୍ପ୍ରଦାୟିକତା ସଂକୀର୍ଣ୍ଣ ମନୋଭାବ ନଥିଲା। କଲାମଙ୍କ ମାନସିକ ସ୍ଥିତିକୁ ସେ ଅନୁଭବ କରିପାରିଲେ। ସେତେବେଳେ ସେ ଭାରି ବିପନ୍ନ ଅବସ୍ଥାରେ ଥାନ୍ତି। ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଷଣ ଜଣାଇବା ସହିତ ସ୍ୱାମୀଜୀ ସ୍ମିତ ହସି କହିଲେ, ଶୁଦ୍ଧ ମନରେ ନିଜ ଇଚ୍ଛା ଶକ୍ତି ଉତ୍ପନ୍ନ ହୋଇଥିଲେ ନିଜ ହୃଦୟରେ ଓ ଅନ୍ତରାତ୍ମାରେ ଏକ ଅଲୌକିକ ଉର୍ଜା ସୃଷ୍ଟି ହୋଇଥାଏ। ଏହି ଉର୍ଜା ଉପରେ ଭରସା ଓ ବିଶ୍ୱାସ ରଖ। ବୋଧହୁଏ ଈଶ୍ୱର ତମ ପାଇଁ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରଖିଛନ୍ତି। କହିବା ବାହୁଲ୍ୟ, କଲାମ କେବଳ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ଭାବରେ ଅଳଙ୍କୃତ କରିନଥିଲେ, ମିସାଇଲ ମ୍ୟାନ୍, ଶିକ୍ଷାବିତ୍, ବୈଜ୍ଞାନିକ ସର୍ବୋପରି ଜଣେ ମହତ୍ ବ୍ୟକ୍ତି ଭାବରେ ସେ କାଳକାଳକୁ ସ୍ମରଣୀୟ ହୋଇ ରହିବେ। ତାଙ୍କ ଭିତରେ ଯେଉଁ ସଂକଳ୍ପ ଶକ୍ତି ଥିଲା ତାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ସୁଲୋଚନା ଦାସ। ଆକାଶବାଣୀ କଟକ, ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ବ୍ରହ୍ମାଙ୍କୁ ସୃଷ୍ଟି ତତ୍ତ୍ୱ କହି ଭଗବାନ ଅନ୍ତର୍ଦ୍ଧାନ ହେବାରୁ ବ୍ରହ୍ମା ତାଙ୍କୁ ସ୍ତୁତି କରି ସୃଷ୍ଟି ନିମନ୍ତେ ନିଶ୍ଚଳ ସମାଧିରେ ବସିଲେ। ଏହାପରେ ଶୁକମୁନି ରାଜା ପରୀକ୍ଷିତଙ୍କ ଆଗରେ ଭାଗବତର ଦଶ ଲକ୍ଷଣ ସମ୍ପର୍କରେ ବୁଝାଇ କହିଲେ। ପରମେଶ୍ୱରଙ୍କଠାରୁ ଜାତ ଶବ୍ଦ ଆଦି ଯାହା ଉତ୍ପନ୍ନ ହୁଅନ୍ତି ତାହା ସର୍ଗ ଓ ବ୍ରହ୍ମାଙ୍କଠାରୁ ଜାତ ଚରାଚର ସୃଷ୍ଟି ହେଉଛି ବିସର୍ଗ। ଜୀବମାନଙ୍କ ମଧ୍ୟରେ ବିଷ୍ଣୁଙ୍କ ଅବସ୍ଥାନକୁ ସ୍ଥିତି ଏବଂ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହକୁ ପୋଷଣ କୁହାଯାଏ। କର୍ମମାନଙ୍କ ବାସନାର ନାମ ଉତ୍ତି। ମନୁ ଆଦିଙ୍କ ଆଚରିତ ଧର୍ମ ହେଉଛି ମନ୍ୱନ୍ତର। ଭଗବାନ ବିଭିନ୍ନ ଅବତାର ହୋଇ ପୃଥିବୀକୁ ଆସିଥିବା ବେଳେ କରିଥିବା ଲୀଳା, ତାହାଙ୍କ ଲୀଳା ବିଭୋର ମହାପୁରୁଷ ଏବଂ ସେମାନଙ୍କ ଭକ୍ତମାନଙ୍କର ଚରିତ କଥାକୁ ଈଶାନୁ କଥା କୁହାଯାଏ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 61ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ସେବାରାଣୀ ମହାପାତ୍ର, ମଧୁଲିତା ମହାନ୍ତି, ଲକ୍ଷ୍ମୀକାନ୍ତ ପାଲିତ ଏବଂ ସୁବାସ ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ ପନିପରିବା ଫସଲ ଚାରିପାଖରେ ଘାସ ପତ୍ର ଆଦି ଦେଇ ମଲ୍ଚିଂ କରନ୍ତୁ, ଯାହା ମୃତ୍ତିକାର ଆର୍ଦ୍ରତା ସଂରକ୍ଷଣ କରିବ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଦିନ 12-4 ସମୟରେ କ୍ଷେତରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ହାଲୁକା ପୋଷାକ ପିନ୍ଧନ୍ତୁ। ଗୃହପାଳିତ ପଶୁପକ୍ଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ ପାଣି ପିଇବାକୁ ଦିଅନ୍ତୁ। ଯେଉଁଠାରେ ପବନ ଚଳାଚଳ କରୁଥିବ, ଛାଇ ଥିବ ଓ ଥଣ୍ଡା ଘରେ ରଖନ୍ତୁ। ମାଛ ପୋଖରୀରେ ପାଣିର ଗଭୀରତା ବଢ଼ାନ୍ତୁ ଓ ଅତ୍ୟଧିକ ଗରମରେ ଖାଦ୍ୟର ପରିମାଣ କମ୍ କରନ୍ତୁ। କାଳବୈଶାଖୀ ବର୍ଷା ଓ ଝଟକା ପବନ ହେତୁ ଲତାଜାତୀୟ ପନିପରିବା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ଏବଂ ମଞ୍ଚାକୁ ମଜବୁତ କରିଦିଅନ୍ତୁ। ଆମ୍ବ ଗଛର ଫଳକୁ ନେଟ୍ ବା ଜାଲ ଲଗାଇ ପବନରୁ ରକ୍ଷା କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧନିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321, ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409,

0: 410, 411, 412, ସିଆର୍ଧାନ 413, 414, 416 ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ଧାନ 405, ସିଆର୍ଧାନ 403, ସିଆର୍ଧାନ 412, ସିଆର୍ଧାନ 414 ସହିତ ଲୁଣିଶ୍ରୀ ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ଧାନ 701, ସିଆର୍ଧାନ 702, ସିଆର୍ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାମାନଙ୍କର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। ଅଥ ବାର୍ତ୍ତାଃ। ରାଷ୍ଟ୍ରପତିଭବନେ ଗତସାୟଂ ଆୟୋଜିତସ୍ୟ ରକ୍ଷା ଅଲଙ୍କରଣ ସମାରୋହସ୍ୟ ସମୟେ ରାଷ୍ଟ୍ରପତିଃ ଦ୍ରୌପଦୀ ମୁର୍ମୁଃ ଶୌର୍ଯ୍ୟ ପୁରସ୍କାରାନ୍ ପ୍ରଦତ୍ତବତୀ। ଉପରାଷ୍ଟ୍ରପତିଃ ସିପି ରାଧାକୃଷ୍ଣନ ବର୍ଯ୍ୟଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରକ୍ଷାମନ୍ତ୍ରୀ ରାଜନାଥ ସିଂହଃ, ଅନ୍ୟେ କେନ୍ଦ୍ରୀୟମନ୍ତ୍ରିଣଃ, ସଶସ୍ତ୍ର ସେନାୟାଃ ବରିଷ୍ଠାଧିକାରିଣଶ୍ଚ ଅସ୍ମିନ୍ ଅବସରେ ଉପସ୍ଥିତାଃ ଆସନ୍। ରାଷ୍ଟ୍ରପତିଃ ସମାରୋହସ୍ୟ ସମୟେ ରକ୍ଷା ସୈନ୍ୟଦଳାନାଂ, କେନ୍ଦ୍ରୀୟ ସଶସ୍ତ୍ର ଆରକ୍ଷକ ବଳାନାଂ, ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶୟୋଃ ଆରକ୍ଷକେଭ୍ୟଶ୍ଚ ସପ୍ତ କୀର୍ତ୍ତିଚକ୍ରାଣି, 15 ବୀରଚକ୍ରାଣି, 39 ଶୌର୍ଯ୍ୟଚକ୍ରାଣି ଚ ପ୍ରଦତ୍ତାନି। ଜମ୍ମୁନଗରସ୍ୟ ଅନ୍ତରାଷ୍ଟ୍ରିୟ ସୀମାୟାମ କର୍ତ୍ତବ୍ୟପାରାୟଣତାବଧୌ ପ୍ରାଣତ୍ୟାଗଂ କୃତବନ୍ତୌ ବିଏସ୍ଏଫ୍ ଇତ୍ୟସ୍ୟ ଆରକ୍ଷକଂ ଦୀପକ ଚିଙ୍ଗଖମ୍ ଇତ୍ୟମୁଂ, ଉପନିରୀକ୍ଷକଂ ମହମ୍ମଦ ଇମ୍ତିୟାଜ୍ ଇତ୍ୟମୁଂ ଚ ମୃତ୍ୟୋପରାନ୍ତଂ ବୀରଚକ୍ରଂ ପ୍ରଦତ୍ତମ୍। ଆନ୍ଧ୍ରପ୍ରଦେଶେ ଗତସାୟଂ ରାଷ୍ଟ୍ରିୟ ଇସ୍ପାତ ନିଗମ ଲିମିଟେଡ୍ ଇତ୍ୟସ୍ୟ ବିଶାଖାପତ୍ତନମ୍ ଷ୍ଟିଲ୍ ପ୍ଲାଣ୍ଟ ଇତ୍ୟତ୍ର ମହତେ ଅଗ୍ନିଦୁର୍ଘଟନାୟାମ୍ 8 ମୃତାଃ, ଅନ୍ୟେ 6 ଚ ବ୍ରଣିତାଃ ଅଭବନ୍। ରାଷ୍ଟ୍ରପତିଃ ଦ୍ରୌପଦୀ ମୁର୍ମୁଃ, ଉପରାଷ୍ଟ୍ରପତିଃ ସିପି ରାଧାକୃଷ୍ଣନ ବର୍ଯ୍ୟଃ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଚ ଅସ୍ୟାଂ ଦୁର୍ଘଟନାୟାମ୍ ମୃତ ଜନାନାଂ ପ୍ରତି ଶୋକଂ ପ୍ରକଟିତବନ୍ତଃ। ଏତଦତିରିଚ୍ୟ ପ୍ରଧାନମନ୍ତ୍ରିଣା ପ୍ରତ୍ୟେକସ୍ୟ ମୃତକସ୍ୟ ନିକଟବର୍ତ୍ତି ସଦସ୍ୟସ୍ୟ କୃତେ 2,00,000 ବ୍ରଣିତାନାଂ କୃତେ 50,000 ଚ ଅନୁଗ୍ରହ ରାଶେଃ ଘୋଷଣା କୃତା। କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଅଦ୍ୟ ନବଦିଲ୍ଲ୍ୟାଂ ଭୂପତ୍ତନ ପ୍ରବନ୍ଧନ ବ୍ୟବସ୍ଥାୟାଃ LPMS ଇତ୍ୟସ୍ୟ ଉଦ୍ଘାଟନଂ କରିଷ୍ୟତି। ଗୃହମନ୍ତ୍ରାଳୟେନ ଉକ୍ତଂ ୟତ୍ LPMS ଇତ୍ୟସ୍ୟ ଆରମ୍ଭଃ ଭାରତସ୍ୟ ଆଧୁନିକ ତନ୍ତ୍ରଜ୍ଞାନ ସକ୍ଷମ ସୀମା ପ୍ରବନ୍ଧନ ବ୍ୟବସ୍ଥାୟାଃ କୃତେ ମହତ୍ତ୍ୱପୂର୍ଣ୍ଣ ସୋପାନଂ ଭବିଷ୍ୟତି। 47,000,000 ವ್ಯಾಪಾರ ಸೌಕರ್ಯ, ಸಂಪರ್ಕ, ರಾಷ್ಟ್ರೀಯ ಸುರಕ್ಷಾ, ವಿಕಸಿತ ಭಾರತಸ್ಯ ದೃಷ್ಟಿಕೋಣ ಚ ಸುದೃಢಂ ಕರ್ತುಂ ಲಕ್ಷ್ಯೇನ ಸಹ ಏತತ್ ಮಂಚಃ ಸಂರೇಖಿತಃ ಅಸ್ತಿ। ಕೇಂದ್ರೀಯ ವಿತ್ತ ಮಂತ್ರಿ ನಿರ್ಮಲಾ ಸೀತಾರಾಮನಃ ಪಶ್ಚಿಮಬಂಗಸ್ಯ ವಿಕಾಸ ಯಾತ್ರಾಂ ತ್ವರಿತಂ ಕರ್ತುಂ ಉಪಾಯೇಷು ವಿಚಾರಂ ಕರ್ತುಂ ಪಶ್ಚಿಮಬಂಗಸ್ಯ ಮುಖ್ಯಮಂತ್ರಿಣಾ ಶುಭೇಂದು ಅಧಿಕಾರಿಣಾ ಸಹ ನವದಿಲ್ಲ್ಯಾಂ ಮೇಲನಂ ಕೃತವತಿ। ರಾಜ್ಯ ವಿಭಿನ್ನೇಷು ಕ್ಷೇತ್ರೇಷು ಋಣ ಪ್ರಾಪ್ತಿ ವಿಷಯೇ ಸರ್ವಕಾರಸ್ಯ ಯೋಜನಾನಾಂ ಕಾರ್ಯಾನ್ವಯನಸ್ಯ ವಿಷಯೇಪಿ ಚರ್ಚಾ ಜಾತಾ। वित्तमंत्री सीता रामनः अघोषयत् यत् राज्य सर्वकारेण सह निकट समवायेन प्रधानमंत्री मुद्रा योजना, प्रधानमंत्री जनधन योजना, प्रधानमंत्री जीवन ज्योति बीमा योजना

ସଂସ୍କୃତରେ ସମ୍ବାଦ ଶୁଣିଥିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7। ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ସକାଳ 7:25ରେ ଶୁଣିବେ ଭକ୍ତି ଗୀତ, ଆଦିବାସୀ ଗୀତରେ ଆଜି ଶୁଣିବେ ଜୁଆଙ୍ଗ ଗୀତ। ସକାଳ 7:30ରେ ପରିବେଷଣ କରିବେ ବୈକୁଣ୍ଠ ଅଧିକାରୀ ଏବଂ ସାଥୀ। କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ପ୍ରଚାର କରିବୁ ସକାଳ 8:30ରେ। ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଗୀତାଞ୍ଜଳି ପୂର୍ବାହ୍ନ 10:02ରେ। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ NCERT ପ୍ରାୟୋଜିତ କାର୍ଯ୍ୟକ୍ରମର 1302 ଅଧ୍ୟାୟ। ଦିନ 1:20ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF। ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30ରେ। ସନ୍ଧ୍ୟା 6:02ରେ ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି, ଆଜି ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ। କେତୋଟି ଲଘୁ ସଙ୍ଗୀତ ପ୍ରଚାର କରିବୁ ରାତି 7ଟାରେ। ରାତି 7:30ରେ କୃଷିଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ, ଆଜି ଏଥିରେ ଶୁଣିବେ ଆଲୋଚନା ଖମ୍ବ ଆଳୁ ଚାଷ, ଏ ନେଇ ଆଲୋଚନା କରିବେ ଅମୃତା ମହାପାତ୍ର। କେତୋଟି ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 8ଟାରେ। ରାତି 8:15ରେ ସାପ୍ତାହିକ ନମସ୍କାର କେନ୍ଦୁଝରର ସାପ୍ତାହିକ କାର୍ଯ୍ୟକ୍ରମ ସାପ୍ତାହିକୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ
3: नमस्कार आकाशवाणी कटक आंचलिक संवाद पढ़ुंट सत्यव्रत बेहुरा। मुख्यमंत्री मोहन चरण माझी अध्यक्षत भुवनेश्वर लोकसेवा भवन में राज्य कैबिनेट बैठक अनुष्ठित बैठक पर मुख्य शासन सचिव अनु गर्ग कहते कैबिनेट पांचटी विभाग मोट दसटी प्रस्ताव को अनुमोदन देखते जलतट विकास योजना को मंजूरी मिली। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
4: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯେଉଁ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
3: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି।

0: ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।
2: ମନୁଷ୍ୟ ଶରୀରରେ 2 ଯୋଡ଼ା ଦାନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧ ଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10ଟି ଲେଖାଏଁ ମୋଟ 20ଟି ଦୁଧ ଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6ରୁ 12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6ରୁ 12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14ଟି ଲେଖାଏଁ ମୋଟ 28ଟି ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18ରୁ 25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ 1ଟି ଲେଖାଏଁ ମୋଟ 4ଟି ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4ଟି ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ 2 ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ 3ୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖାଇବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗମୁକ୍ତ ଥିବା ଆବଶ୍ୟକ।

0: ଏଥି ଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁହାଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ, ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50ରୁ ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ

ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି, ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ବର୍ଷ ପୂରଣ କରିଛି। 2016 ଜୁନ୍ ମାସ 9 ତାରିଖରେ ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ, ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 1,80,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷର ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1 ଲକ୍ଷ ଆମେରିକୀୟ ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା US ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି, US କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପତ୍ତିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ

0: ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ, ଗୋଆ, ତାମିଲନାଡ଼ୁ, ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ, କେରଳମ, ମାହେ, କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ, ସିକ୍କିମ, ରୟାଲସୀମା, ତାମିଲନାଡ଼ୁ, ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା, ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ।
1: ଆକାଶବାଣୀ କେନ୍ଦୁଝର, ସମୟ 7:25। ଶୁଣନ୍ତୁ ଭକ୍ତିଗୀତ। ଅରବିନ୍ଦ ମୁଦୁଲିଙ୍କ କଣ୍ଠ ଓ ସଙ୍ଗୀତରେ ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଶୁଣିଥିଲେ ଭକ୍ତି ଗୀତ ଅରବିନ୍ଦ ମୁଦୁଲିଙ୍କ କଣ୍ଠ ଓ ସଙ୍ଗୀତରେ ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.1 MHz ଯୋଗେ ଏବଂ NewsOnAir ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ରାଜର କଲୋ ଆଦିବାସୀ ଗୀତ ଆଦିବାସୀ ଗୀତରେ ଆଜି ଶୁଣିଥିଲେ ଜୁଆଙ୍ଗ ସମ୍ପ୍ରଦାୟର ଗୀତ। ପରିବେଷଣ କଲେ ବୈକୁଣ୍ଠ ଅଧିକାରୀ ଏବଂ ସାଥୀ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101 ମେଗାହର୍ଟ୍ଜ ଯୋଗେ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

କେହି ଜଣେ ଖୁବ୍ ସୁନ୍ଦର କଥା କହିଛି କି କ୍ଷମାର ଯୋଗ୍ୟ ସେ ହୋଇଥାଏ ଯେ ଅଜାଣତରେ ଭୁଲ କରିଥାଏ, କିନ୍ତୁ ଯିଏ ଜାଣିଶୁଣି ଚତୁରତାର ସହ ଭୁଲ କରେ ସେ କେବେ ବି କ୍ଷମାର ଯୋଗ୍ୟ ନୁହେଁ। ନମସ୍କାର ଶ୍ରୋତାବନ୍ଧୁ, ମୁଁ ସତ୍ୟଜିତ ସାମନ୍ତରାୟ ଆପଣଙ୍କ ସହ ଛୋଟ ଏକ କାହାଣୀକୁ ନେଇ। ଏ କାହାଣୀ ହେଉଛି ଜଣେ ବଢ଼େଇଙ୍କର ଯିଏ କାଠ କାମ କରନ୍ତି। ଥରେ ସେ କାଠ କାମ ସାରି ନିଜ ଘରକୁ ଫେରୁଥାନ୍ତି। ବାଟରେ ଜଙ୍ଗଲ ରାସ୍ତା ପଡ଼େ। କାଠ କାମ କରି ଯାହା ପଇସା ଆଣିଥିଲେ ତାକୁ ଗୋଟେ ଗଣ୍ଠୁଳି ଭିତରେ ବାନ୍ଧି ନିଜ ଅଣ୍ଟାରେ ବାନ୍ଧି ରଖିଥାନ୍ତି। ଘରକୁ ଫେରିବା ବାଟରେ ଏକ ଜଙ୍ଗଲ ପଡ଼େ। ଜଙ୍ଗଲରେ ଚୋର ବି ରହିଥାନ୍ତି, ଡକାୟତ ବି ରହିଥାନ୍ତି। ସେଥିପାଇଁ ସେଇ ଯେଉଁ ଅର୍ଥ ପାଇଥିଲେ ତାକୁ ଗୋଟେ କପଡ଼ାରେ ବାନ୍ଧି ତାକୁ ଲୁଚାଇ ଧରିଥାନ୍ତି ଏବଂ ଶୀତରୁ ରକ୍ଷା ପାଇବା ପାଇଁ ନିଜ କମ୍ବଳକୁ ଘୋଡ଼ାଇ ହୋଇ ରହିଥାନ୍ତି। ସେ ଚାଲି ଚାଲି ଘରକୁ ଫେରୁଛନ୍ତି, ଆଉ ଏ ଘଞ୍ଚ ଜଙ୍ଗଲ ଭିତରେ ତାଙ୍କୁ ଜଣେ ଚୋର ହାବୁଡ଼ିଲା। ବନ୍ଧୁକ ଦେଖାଇ ତାଙ୍କୁ ଡରାଇବାକୁ ଲାଗିଲା, କହିଲା, ଯାହା ରଖିଛ ସବୁ ଦେଇଦିଅ। ଚୋରଟି ସେତେ ମଜବୁତ ନଥିଲା, ବଢ଼େଇ ହୃଷ୍ଟପୃଷ୍ଟ ଥିଲା, କିନ୍ତୁ ଏ ଚୋର ସେତେ ବଳ ଥିବା ଭଳି ଲାଗୁନଥିଲା। ତାର ବଳ ହେଉଛି ସେଇ ବନ୍ଧୁକ। ସେ ବନ୍ଧୁକ ଦେଖାଇ ଏହି ବଢ଼େଇଙ୍କୁ ଡରାଇବାକୁ ଲାଗିଲା। ବଢ଼େଇ ତାକୁ ଖୁସି ମନରେ ସେ ପଇସାର ଥଳିକୁ ତାକୁ ଧରାଇଦେଲେ। ହଠାତ୍ ବଢ଼େଇ ଡାକିଲେ, ଚୋର ଭାଇ ଟିକେ ଶୁଣ, ତମକୁ ମୁଁ ଯେଉଁ ଥଳିଟି ଦେଇଦେଲି, ମୁଁ ଯେତେବେଳେ ଘରକୁ ଯିବି ମୋ ସ୍ତ୍ରୀ ପ୍ରଶ୍ନ ପଚାରିବ,

କାମ କଲ ଆଉ ପଇସା କ'ଣ କଲ? ପଇସା ମୁଁ ଜୁଆରେ ହାରିଦେଇଛି ବୋଲି କହିବି, ଏକଥା ତ ସିଏ ଗ୍ରହଣ କରିବ ନାହିଁ। ତମେ ଗୋଟେ କାମ କର, ମୁଁ ଯେଉଁ ଟୋପିଟି ପିନ୍ଧିଛି ସେ ତୁମ ବନ୍ଧୁକରେ ଗୋଟେ କଣା କରିଦିଅ। ତ ମୁଁ ଘରେ ମୋ ସ୍ତ୍ରୀକୁ ବୁଝାଇଦେବି କି ବାଟରେ ମୋତେ ଚୋର ହାବୁଡ଼ିଲା ଆଉ ସେ ବନ୍ଧୁକ ଦେଖାଇ ମୋତେ ଡରେଇ ମୋ ପଇସା ନେଇଗଲା। ଚୋର ଭାରି ଖୁସିରେ ସେ ବନ୍ଧୁକ ବାହାର କରି ଟୋପିରେ ଗୋଟେ କଣା କରିଦେଲା। ଚୋରଟି ଆଗକୁ ବଢ଼ିବାକୁ ଯାଏ ତ ପୁଣି ବଢ଼େଇ କହିଲା, ଏଇ ଯେଉଁ ମୁଁ କମ୍ବଳଟି ଘୋଡ଼େଇଛି, ତମ ବନ୍ଧୁକରୁ ଗୁଳି ମାରି ଏଇ କମ୍ବଳରେ ଚାରି ପାଞ୍ଚଟା କଣା କରିଦିଅ, ନହେଲେ ଆମ ଗାଁରେ କ'ଣ କିଏ ବିଶ୍ୱାସ କରିବ? ପଇସା ତ ପାଇଯାଇଛି। ସେଇ ବନ୍ଧୁକରୁ ଗୁଳି ବାହାର କରି ତାକୁ ଚାରି ପାଞ୍ଚଟି କଣା କରିଦେଲା। କିଛି ବାଟ ଆଗକୁ ବଢ଼ିବାକୁ ଚେଷ୍ଟା କରିଛି, ପୁଣି ଥରେ ବଢ଼େଇ ପଛରୁ ଡାକିଲା ଆଉ କହିଲା, ଶୁଣ, ମୁଁ ଏଇ ଯେଉଁ ସାର୍ଟଟି ପିନ୍ଧିଛି ଏ ସାର୍ଟରେ ମଧ୍ୟ କଣା କରିଦିଅ, ନହେଲେ ଗାଁ ଲୋକ କହିବେ ତୁ ତ ଏତେ ହୃଷ୍ଟପୃଷ୍ଟ, ତୁ ତା ସାଙ୍ଗରେ କ'ଣ ଟିକେ ଝଡ଼େଇ ହୋଇପାରିଲୁନି, ତେଣୁ ଏଥିରେ ବି କଣା କରିଦିଅ। ଚୋରଟି ସେ କୋର୍ଟରେ ମଧ୍ୟ କଣା କରିଦେଲା, ମୋ ଲୁଗାରେ ବି କଣା କରିଦିଅ। ଚୋର କହିଲା, ମୋ ପାଖରେ ଆଉ ଗୁଳିର ଅଭାବ, ଗୁଳି ଆଉ ନାହିଁ, ସରିଗଲା ଗୁଳି। ଏଥର ବଢ଼େଇ ଚୋରକୁ ମାଡ଼ି ପଶି ତାର ଅର୍ଥକୁ ନେଇ ଆସିଲା ଆଉ ତାକୁ ସେଠି ଗଛରେ ବାନ୍ଧିଦେଲା। ତାକୁ କହିଲା, ଶୁଣ, ତୋର ବଳ ଥିଲା ଏଇ ବନ୍ଧୁକ, ଯେତେବେଳେ ପର୍ଯ୍ୟନ୍ତ ତୋ ପାଖରେ ବନ୍ଧୁକ ଥିଲା ସେତେବେଳେ ପର୍ଯ୍ୟନ୍ତ ତୁ ମୋତେ ଡରାଇ ପାରୁଥିଲୁ, ବର୍ତ୍ତମାନ ତୋ ବନ୍ଧୁକରେ ଆଉ ଗୁଳି ନାହିଁ, ତେଣୁ ବର୍ତ୍ତମାନ ତୁ ମୋତେ ଆଉ ଡରାଇ ପାରିବୁ ନାହିଁ। ହଁ ଶ୍ରୋତା ବନ୍ଧୁ, ଏ ଗଳ୍ପର ସାର କଥା ହେଉଛି ଏଇଆ ଯେ ଆପଣ ଯେତେବେଳେ ନିଜର କର୍ମକ୍ଷେତ୍ରରେ ଆପଣ ଯାଉଛନ୍ତି, ନିଜର ଉପସ୍ଥିତ ବୁଦ୍ଧିକୁ ଆପଣ ପ୍ରୟୋଗ କରନ୍ତୁ, କୌଣସି ବି ପରିସ୍ଥିତିରେ କେବେ ବି ହାର ମାନନ୍ତୁ ନାହିଁ। ନିଜ ଭିତରେ ଥିବା ପ୍ରକୃତ ବଳ ହେଉଛି ଆପଣଙ୍କ ବୁଦ୍ଧିର ବଳ, ପ୍ରତ୍ୟେକଟି କ୍ଷେତ୍ରରେ ସେଇ ବୁଦ୍ଧିର ବଳକୁ ପ୍ରୟୋଗ କରନ୍ତୁ ଆଉ ଏଇ ବୁଦ୍ଧିର ବଳ ସହ କରି ଦେଖାନ୍ତୁ ଏପରି କିଛି କି ଦୁନିଆ କରିବ ଆପଣଙ୍କୁ ଦେଖି।

ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ। ହଁ ଶ୍ରୋତା ବନ୍ଧୁ, ଗ୍ରୀଷ୍ମର ପ୍ରଭାବ ଅତିଷ୍ଠ ହେଉଛି। ବାହାରକୁ ବାହାରିବା ଯେପରି ଅସମ୍ଭବ ମନେ ହେଉଛି, ଯେତେ କାମ ଥିଲେ ବି ବାହାରକୁ ବାହାରିବାକୁ ମନ ହେଉନାହିଁ। ମନରେ ଅଂଶୁଘାତର ଭୟ, କ'ଣ କରିବା କ'ଣ ନ କରିବା ମନରେ ଆସୁଛି ପ୍ରଶ୍ନ। ଦିନ 11ଟାରୁ ଦିନ 3ଟା ଭିତରେ ଖରାର ତାତି ସବୁଠାରୁ ଅଧିକ ଥାଏ, ଏଣୁ ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ଆବଶ୍ୟକ ସ୍ଥଳେ ବାହାରକୁ ଯିବାକୁ ହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ଏବଂ କଳା ଚଷମା ବ୍ୟବହାର କରନ୍ତୁ। ହଁ, ସାଥିରେ ଥଣ୍ଡା ପାଣି ନିଅନ୍ତୁ। ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ, ମାଠିଆ କିମ୍ବା ଘୁମ ଆଦିରେ ଥିବା ପାଣି, ଲେମ୍ବୁ ସର୍ବତ, ଘୋଳ ଦହି, ଲୁଣ ମିଶା ତୋରାଣି ପିଅନ୍ତୁ। ଶରୀରରେ ବାୟୁ ଚଳାଚଳ ପାଇଁ ସୂତା ଲୁଗା ବ୍ୟବହାର କରନ୍ତୁ। ହାଲିଆ ଲାଗିଲେ ଛାଇ ଜାଗା ଏବଂ ପବନ ଚଳାଚଳ ସ୍ଥାନରେ ବିଶ୍ରାମ ନିଅନ୍ତୁ। ଘରେ ଟିଣ ବା ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାଇ ରଖନ୍ତୁ। ଦେହରୁ ଅଧିକା ଝାଳ ବୋହିଲେ, ପାଟି ଅଠା ଅଠା ଲାଗିଲେ ପ୍ରଚୁର ପାଣି ଏବଂ ORS ପାଣି ପିଅନ୍ତୁ। ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ଯିବାର ବା ପଠାଇବାର ବ୍ୟବସ୍ଥା କରନ୍ତୁ। ହଁ ଶ୍ରୋତା ବନ୍ଧୁ, ଆମେ ମନେ ରଖିବା ଉଚିତ, ଟାଣ ଖରାରେ ଶାରୀରିକ ପରିଶ୍ରମ କରିବା ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ ଓ ମଧୁମେହ ଆଦିରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ବାହାରିବା ନାହିଁ। କେହି ଅସୁସ୍ଥ ଅନୁଭବ କଲେ ତାଙ୍କର ଚିକିତ୍ସା ପ୍ରତି ଅବହେଳା କରିବା ନାହିଁ। ନିଶାଦ୍ରବ୍ୟ ସେବନଠାରୁ ନିଜକୁ ଯଥେଷ୍ଟ ଦୂରରେ ରଖିବା। ଅଂଶୁଘାତ ରୋଗୀ ଦେହରେ ବରଫ ଘଷନ୍ତୁ ନାହିଁ। ହଁ ଶ୍ରୋତା ବନ୍ଧୁ, ଗୋଟିଏ କଥା ନିଶ୍ଚିତ ଭାବରେ ଆମେ ମନେ ରଖିବା, ଗ୍ରୀଷ୍ମ ପ୍ରବାହ ସମୟରେ ହଠାତ୍ କେହି ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିବା।

0: ଗାଇଡ଼ଲାଇନ୍ସ ସେ ଜାରି କରୁଛନ୍ତି ଏଥିପାଇଁ କେମିତି ଆମେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିପାରିବା। ମୁଖ୍ୟତଃ ଦେଖନ୍ତୁ ଆଜିକାଲି ଯୁବବର୍ଗ ଯେଉଁମାନେ ଗାଡ଼ି ଚଲାଉଛନ୍ତି, ମୋଟରସାଇକେଲ ଚଲାଉଛନ୍ତି, ହେଲମେଟ୍ ତ ବ୍ୟବହାର ବିଲକୁଲ ବି କରୁନାହାନ୍ତି। ହେଲମେଟ୍ଟା ଆମର ସୁରକ୍ଷା ପାଇଁ, ତାଙ୍କୁ ଆମେ ସଚେତନ କରାଉଛୁ, କିନ୍ତୁ ହେଲେ ବି ସଚେତନତା କିଛି ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚୁଛି, ପହଞ୍ଚିଲା ପରେ ବି ଯୁବଗୋଷ୍ଠୀ ସେଇଟାକୁ ନିଜର କରିପାରୁନାହାନ୍ତି। ଦ୍ୱିତୀୟତଃ ସମସ୍ୟା ରହିଲା ଗାଡ଼ି ଚଲେଇଲା ବେଳେ ମୋବାଇଲ ଫୋନର ବ୍ୟବହାର ବି ବଢୁଛି।
1: ମୋବାଇଲଟା କାନରେ ସେମିତି ଲଗେଇକି ସେମାନେ ଯାଉଛନ୍ତି ଗୋଟେ ପଟକୁ ଢଳିକି,
0: ସେଇଟା ନହେଲେ ଆପଣ ଦେଖୁଥିବେ ଇଏ ବ୍ଲୁଟୁଥ ଲଗେଇକି ନେବି। ଆପଣ ଗାଡ଼ି ଚଲେଇଲା ବେଳକୁ ଯେତେବେଳେ ଜଣଙ୍କ ସହିତ କଥା ହେବେ, ଆପଣଙ୍କ ଧ୍ୟାନ ଭଙ୍ଗ ହେଲା, ରାସ୍ତାରୁ ଧ୍ୟାନ ଭଙ୍ଗ ହେଲା ମାନେ ହିଁ ଆପଣ ଗୋଟେ ଦୁର୍ଘଟଣାର ସମ୍ମୁଖୀନ ହେବାଟା ନିଶ୍ଚିତ। ମଦ୍ୟପାନ କରି ଗାଡ଼ି ଚଲେଇବା ଆପଣ ବି ଜାଣୁଛନ୍ତି, ଆମେ ବି ଜାଣୁଛୁ, ସମସ୍ତେ ଜାଣୁଛନ୍ତି, ତଥାପି ବି ଲୋକ ସେଇଥିରୁ ବାହାରି ପାରୁନାହାନ୍ତି। ମୁଁ ତେଣୁକରି ଏଇ ମାଧ୍ୟମରେ କହିବି ଖାସ କରି ଯୁବବର୍ଗଙ୍କୁ ଯେ ଆପଣ ହେଲମେଟ୍ ବ୍ୟବହାର କରନ୍ତୁ, ଗାଡ଼ି ଚଲାଇଲା ବେଳେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ। ଯଦି କଲ୍ ଆସୁଛି ଆମର ଗୋଟେ ରାସ୍ତାର ସାଇଡ଼ରେ କଲ୍ ଆଟେଣ୍ଡ କରନ୍ତୁ, ତାପରେ ଆପଣ ପୁଣି ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ବାହାରନ୍ତୁ, ସେଇଟା ସବୁଠୁ ଭଲ। 5 ମିନିଟ୍ ବିଳମ୍ବରେ ପହଞ୍ଚିଲେ କିଛି ଅସୁବିଧା ହେବନି, କିନ୍ତୁ ସେଇ 5 ମିନିଟ୍ ପାଇଁ ଆପଣ ଆପଣଙ୍କ ମୂଲ୍ୟବାନ ଜୀବନ ହାରି ଦେଉଛନ୍ତି, ସେଇଟା ଚିନ୍ତା କରିବା କଥା ଯୁବବର୍ଗ। ସେମାନେ ଏଇ ଜିନିଷଟାକୁ ପାଶୁରି ଯାଉଛନ୍ତି, ସେଇଥିପାଇଁ ପୋଲିସ ଆମର କେନ୍ଦୁଝର ପୋଲିସ ତରଫରୁ ଆମର ବହୁତ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି।

0: କେନ୍ଦୁଝରରେ ଏମିତି ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯିଏ ପ୍ରତ୍ୟେକଟି ଗଛକୁ କେମିତି ବଡ଼ କରିବେ, କେମିତି ବାୟୁମଣ୍ଡଳକୁ ଅମ୍ଳଜାନ ଯୋଗାଇବ ସେହି ଗଛ, ସେ ବିଷୟରେ ଚିନ୍ତା କରନ୍ତି ଏବଂ ତାକୁ ସଫଳ ରୂପାୟନ ଦିଅନ୍ତି। ସେ ଆଜି ଆମ ପାଖରେ ଅଛନ୍ତି। ସେ ହେଉଛନ୍ତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ଶ୍ରୀ ରମେଶ ଚନ୍ଦ୍ର ମିଶ୍ର। ଆସନ୍ତୁ ଆଜି ତାଙ୍କ ସହ ଆଲୋଚନା କରିବା। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର।
0: ତେବେ ଆଜ୍ଞା, ଆପଣ ଏଇ ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି, କେବେଠୁ ଆରମ୍ଭ କଲେ ଆଉ କେମିତି ଆପଣଙ୍କ ମନକୁ ଆସିଲା ଯେ ଆମେ ଗଛ ଲଗାଇବା, ପ୍ରକୃତିକୁ ସବୁଜ ସୁନ୍ଦର କରିବା?
1: ମୁଁ ବ୍ୟାଙ୍କ ଚାକିରିରୁ 2015 ଅବସର ଗ୍ରହଣ କଲି। ତାପରଠାରୁ ଏଇ ଅଭିଯାନଟା ମାନେ ଯେଉଁଟା ଗତିଶୀଳ କରାଯାଉଛି। କିନ୍ତୁ ମୁଁ ଯେତେବେଳେ ଚାକିରି କରୁଥିଲି, ପ୍ରଥମେ ଶିକ୍ଷକତା, ତାପରେ ଯେତେବେଳେ ବ୍ୟାଙ୍କକୁ ଗଲି, ସେଥିରେ ମୋର ଗୋଟେ ହବି ଥିଲା ଗଛ ଲଗାଇବା। ଏବଂ ଖାଲି ଗଛ ଲଗାଇବାର ଯେଉଁ ଆନନ୍ଦ ମିଳେ, ସେଇଟାକୁ ତ୍ୱରାନ୍ୱିତ କରିବା ପାଇଁ ବା ଗତିଶୀଳ କରିବା ପାଇଁ ମୋତେ ଗୋଟେ ସୁଯୋଗ ମିଳିଥିଲା ଗାୟତ୍ରୀ ପରିବାର ତରଫରୁ ଚାନ୍ଦାଣ ବ୍ରତ କରିବା ପାଇଁ ଅମଲଖଳାରେ। ଏକ ମାସ ବ୍ରତ ପରେ ମନ ଭିତରେ ଗୋଟେ ପ୍ରେରଣା ଆସିଲା, ମୁଁ ସମାଜର କିଛି ଋଣ ପରିଶୋଧ କରିବି। ଏବଂ ସେହି ଋଣ ପରିଶୋଧ କରିବା ପରେ ମୋ ମନ ଭିତରୁ ଆସିଲା ଯେ ପର୍ଯ୍ୟାବରଣ ଆଜିର ହେଉଛି ଆବଶ୍ୟକତା। ଆଉ ସାରା ବିଶ୍ୱରେ ଗୋଟେ ସମସ୍ୟା ଦେଖାଯାଇଛି ଯେ ତାପମାତ୍ରା ବଢ଼ୁଛି, ଆଉ ଗ୍ଲୋବାଲ ୱାର୍ମିଂ ଶବ୍ଦ ବି ସମସ୍ତଙ୍କ ମଧ୍ୟରେ ଆସୁଛି। ସେଇଦିନଠାରୁ ମୁଁ ମନା ଦେଲା ଯେ ଏହାର ପ୍ରତିକାର ପାଇଁ କ'ଣ କରାଯିବ, କେଉଁ ଭଳି ଗଛ ଲଗାଯିବ। ସେଇଦିନଠାରୁ ମୁଁ ସିଦ୍ଧାନ୍ତ ନେଲି ଗଛ ନିଜେ ତିଆରି କରିବା। ଏବଂ ପ୍ରଥମ ବର୍ଷେ ଦୁଇ ବର୍ଷ ଆମେ ବିଭିନ୍ନ ସମସ୍ୟାର ସମ୍ମୁଖୀନ, କାରଣ ଅଭିଜ୍ଞତା ନଥିଲା। ନିଜ ଉଦ୍ୟମରେ ଆବଶ୍ୟକ ଗଛ ଆମେ ପ୍ରସ୍ତୁତ କରିପାରିଲୁ ଏବଂ ସେଗୁଡ଼ାକୁ ଦେବା ପାଇଁ ତାର ସହଯୋଗର ହାତ ବଢ଼େଇ ଦେଲେ। ଅଦ୍ୟାବଧି ଆମେ 150 ସ୍କୁଲ କଲେଜକୁ ଏ ଗଛ ଆମେ ଦେଉଛୁ ଏବଂ ପିଲାମାନଙ୍କୁ ଖାଲି ଗଛ ଦେଉନୁ, ଗଛର ଆବଶ୍ୟକତା ଉପରେ ତାଙ୍କୁ ପ୍ରେରଣା ଦିଆହେଉଛି ବା କ୍ଲାସ୍ରେ ତାଙ୍କୁ ବୁଝାଇ ଦିଆହେଉଛି। ଆଉ ଶିକ୍ଷକମାନେ ମଧ୍ୟ ଆମେ ସମ୍ପୂର୍ଣ୍ଣ ରୂପେ ଆମକୁ ସହଯୋଗ କରୁଛନ୍ତି। ସେ ଗଛରେ ପ୍ରତିବର୍ଷ ଗୋଟିଏ ପିଲା ଗୋଟିଏ ଗଛ ଲଗାଇବ। ତାପରେ କିଛି ଦିନ ଆମେ ଉଦ୍ୟମ କଲୁ ଯେ ଯେଉଁ ଚାଷୀ ଭାଇମାନେ ତାଙ୍କ ଜମି ପଡ଼ିଆ ରଖିଛନ୍ତି, ଯେ ସେଇଟା କ'ଣ ଆମେ ଗଛରେ ଲଗାଇ ପାରିବା ନାହିଁ, ମାନେ ସେପଟେ ଆମର ସାରପଡ଼ା ବ୍ଲକ, ଘଟଗାଁ ବ୍ଲକ, ପାଟଣା ବ୍ଲକର ଚାଷୀମାନେ ଆମ ପାଖରୁ ଗଛ ନେବା ପାଇଁ ଟିକେ ଦୂରତା ଅନୁଭବ କଲେ ଏବଂ ଆମକୁ ବି ଖର୍ଚ୍ଚ ହେଲା ଟ୍ରାନ୍ସପୋର୍ଟିଂରେ। ତେଣୁ ସେ ଦ୍ୱିତୀୟ ନର୍ସରୀ ଆମେ ଆରମ୍ଭ କଲୁ ତୋରାଣୀ ପୋଖରୀରେ। ଲୋକମାନଙ୍କ ପାଖରେ ବା ଘରେ ଘରେ ଗଛ କେମିତି ପଡ଼ିବ, ତେଣୁ ଫଳ ଜାତୀୟ ଔଷଧ ଜାତୀୟ ଗଛ ପ୍ରସ୍ତୁତ କଲୁ। ବର୍ତ୍ତମାନ ତାର ସଂଖ୍ୟା ଲକ୍ଷାଧିକ ହେଉଛି ବା 1.5 ଲକ୍ଷ ପାଖାପାଖି ଟଚ୍ କଲାଣି। କୌଣସି ଲୋକଙ୍କ ପାଖରୁ ଆମେ ପଇସା ନେବାର ନାହିଁ। ଯଦି କୌଣସି ଚାଷୀ ଅଧିକ ଗଛ ଚାହୁଁଛି, ଆମେ ତାର ଯାଇ ଦେଖୁଛୁ, ସେଥିରେ ଆମେ ଦେଖୁଛୁ ସେ ଗାତ ଖୋଳିଛି କି ନାହିଁ, ଆବଶ୍ୟକ ରକ୍ଷଣାବେକ୍ଷଣ କରିପାରିବ କି ନାହିଁ। ଏବଂ ଗଛ ଲଗାଇବା ଦିନ ଭିତରୁ ଆମ ଭିତରୁ ଯେକୌଣସି ଜଣେ ଭାଇ ଯାଇ ସେଥିରେ ଉପସ୍ଥିତ ରହୁଛନ୍ତି ଏବଂ ତାଙ୍କୁ ମଧ୍ୟ ମଝିରେ ମଝିରେ ଯେଉଁଟା କୁହନ୍ତି ଆବଶ୍ୟକ ସୂଚନା ତାଙ୍କୁ ପ୍ରେରଣା ଦିଆହେଉଛି। ବର୍ତ୍ତମାନ ଆମେ ଯାହା ଏକ୍ସପେକ୍ଟ କଲୁଣି, ଯେଉଁ ଆମର ଗୋଟେ ଯଦି ଷ୍ଟାଟିଷ୍ଟ ନେଉଛୁ, ମୋର ଦେନ୍ 70% ଗଛ ମାନେ ବର୍ତ୍ତମାନ ଏଇ କେନ୍ଦୁଝର ଜିଲ୍ଲାରେ ଅଛି। ଖାଲି ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ଗଛ ବଣ୍ଟା ହେଉନାହିଁ, ତ ଆମର ପାଖ ଜିଲ୍ଲା ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, କେନ୍ଦ୍ରାପଡ଼ା ନେଉଛନ୍ତି, ଝାଡ଼ଖଣ୍ଡର ଚକ୍ରଧରପୁର ଏରିଆ।

0: ସର୍ବାଧିକ ଗଛ ନେଉଛି, ତେଣୁ ଆମେ ଏତିକି ଆତ୍ମସନ୍ତୋଷ ଲାଭ କରୁଛୁ ଯେ ଗଛ ନେବାର ଯେଉଁ ଲୋକମାନଙ୍କ ପାଖରେ ଯେଉଁ ଆଗ୍ରହ ତିଆରି କରାଗଲା, ଆଗ୍ରହ ନଥିଲା, ବର୍ତ୍ତମାନ ଆଗ୍ରହ ତିଆରି କଲାନି ଯେ ଗଛର ଆବଶ୍ୟକତା। ତାପରେ ଟିକେ ଆଉ ଟିକେ ଇନ୍ଧନ ଯୋଗାଇଲା କୋଭିଡ଼, ଯେ ଅକ୍ସିଜେନ୍ କ'ଣ ଗୋଟେ ସର୍ବସାଧାରଣ ଲୋକ ବି ଜାଣିପାରିଲା, ଏବଂ ଅକ୍ସିଜେନ୍ କେଉଁଠୁ ମିଳୁଛି ମାନେ ଗୋଟେ ଲେ ମ୍ୟାନ୍ ବି ସ୍ୱୀକାର କରିଗଲା ବା ଜାଣିଗଲା। ତେଣୁ ବର୍ତ୍ତମାନ ଦେଖନ୍ତୁ ସେଇଟାକୁ ଏତେ ସୁନ୍ଦର ଭାବେ ଲୋକ ଗ୍ରହଣ କଲେଣି, ତ ଆମେ ଭାବୁଛୁ ଆଗାମୀ ଦିନମାନଙ୍କରେ 1.5 ଲକ୍ଷ ଗଛ ଆମ ପାଇଁ ମଧ୍ୟ ଇନସଫିସିଏଣ୍ଟ ହେବ, ଏହାର ମାତ୍ରା କେମିତି ବଢ଼ାଯିବ। ଯେମିତି ଗୋଟେ ପିଲାକୁ ଆମେ ଯତ୍ନ ନେଇକି ବଞ୍ଚାଉଛନ୍ତି, ଗଛଟାକୁ ତଦ୍ରୁପ ଯଦି ଆମେ ଚିନ୍ତା କରିବା ଗଛ ନିଶ୍ଚିତ ବଞ୍ଚିବ। ଯଦି ଗୋଟେ ଉଦାହରଣ ଦେଖାଯାଏ, ଆମେ ଯେଉଁଠି ନର୍ସରୀ ପ୍ରଥମ ନର୍ସରୀ କରୁଛୁ, ତାର ପେରିଫେରେ 40 ଏକର ପାଖାପାଖି ଜାଗାରେ ମୋର ମାନେ 8,000 to 10,000 ଗଛ ବଞ୍ଚିକି ଅଛି। ପ୍ରାକ୍ଟିକାଲି ଲୋକ ଦେଖିବେ ସେଇଠି, ଏମାନେ ଯାହା କହନ୍ତି ସେ କାମରେ କରିକି ଦେଖାଇ ପାରୁଛନ୍ତି। ତେଣୁ ଯଦି ଦେଖାଯିବ ଆମ ଗାଁ ଜଙ୍ଘିରା, ସିଏ ପେରିଫେରେ ଆଉ ପ୍ରାୟ ଖାଲି ଜାଗା ଆଉ ନାହିଁ କହିଲେ ଚଳେ, ଯାହା ଅଛି 10-20% ସବୁଗୁଡ଼ା ବର୍ତ୍ତମାନ ଗଛ ଲାଗିକରି ଗଲାଣି, ଏବଂ ସେଇ ମେସେଜ୍ଟା ନିକଟବର୍ତ୍ତୀ ଆଗକୁ ଯାଉଛି। ଆଉ ଧୀରେ ଧୀରେ ଆମେ ଆଶା କରୁଛୁ, ଯେଉଁ ସଂକଳ୍ପ ଆମେ ନେଇଛୁ କେନ୍ଦୁଝର ଗ୍ରୀନ୍ କରାଯିବ, ଏଇଟା ନିଶ୍ଚିତ ଏଇ ସ୍ୱପ୍ନଟା ସାକାର ହେବ ମୋର ବିଶ୍ୱାସ ରହୁଛି।
1: ଆମେ ଦେଖୁଛନ୍ତି ପ୍ରତିବର୍ଷ ସରକାରୀ ସ୍ତରରେ ପ୍ରୟାସ ଜାରି ରହିଛି, ଦୀର୍ଘ ଦିନ ହେବ ଗଛ ଲାଗୁଛି, ସେ ଗଛ ଯାଉଛି କୁଆଡ଼େ?
0: ଏଇଭଳି ପ୍ରଶ୍ନ ମୋତେ ଜଣେ DFO ସାର୍ ଆମର ଫଙ୍କସନ୍ରେ ଉପସ୍ଥାପନ କରିଥିଲେ, ମୁଁ ଏତିକି ଉତ୍ତର ଦେଇଥିଲି ଯେ ଆପଣମାନଙ୍କର ହେଉଛି ରିପୋର୍ଟ ଓରିଏଣ୍ଟେଡ଼ ଆଉ ଆମର ହେଉଛି ରେଜଲ୍ଟ ଓରିଏଣ୍ଟେଡ଼। ଅର୍ଥାତ୍ ଆପଣମାନେ କ'ଣ ସରକାରୀ ଅର୍ଥରେ ହିଁ ଗଛ ଲଗାଉଛନ୍ତି ବା ରକ୍ଷଣାବେକ୍ଷଣ କରୁଛନ୍ତି? ଆମର ନିଜ ମୋର ପେନ୍ସନ୍ ପଇସା ଏଠି ବିନିଯୋଗ ହେଉଛି, ତେଣୁ ମୋର ଏଥିରେ ଜବରଦସ୍ତ ଶ୍ରଦ୍ଧା ରହିଛି, ଆସ୍ଥା ରହିଛି, ଆଉ ଏ ଭରସା ରହିଛି ଇଏ ହେଉଛି ଈଶ୍ୱରୀୟ ଯୋଜନା, ଯେଉଁଠି ମାନେ ସଂକଳ୍ପିତ ଭାବରେ କାମ କରାଯିବ ଈଶ୍ୱରଙ୍କର ଯେଉଁ ଆଶୀର୍ବାଦ ବା ତାଙ୍କର ପ୍ରେରଣା ସବୁବେଳେ ରହିବ, ଯେଉଁଟାକୁ ଆମେ ସେଇଟାକୁ ଦେଖୁ ଆମର ସକ୍ସେସ୍ ଏଇଥିପାଇଁ ଅଧିକା ରହୁଛି। ଯେତେବେଳେ ଧରନ୍ତୁ ଆମର ରାସ୍ତାଘାଟର ଏକ୍ସପାନ୍ସନ୍ ହେଉଛି, କଳକାରଖାନା ହେଉଛି, ଗଛ ତ କାଟି ଦେଉଛନ୍ତି। ଦ୍ୱିତୀୟ ଜିନିଷ, ଲୋକମାନଙ୍କର ଯେଉଁ ଚିନ୍ତନ ଶକ୍ତିର ଏତେ ଅଭାବ ଅଛି, ସେମାନେ ନିର୍ଦ୍ଦୟ ଭାବରେ ଗଛ କାଟି ଚାଲୁଛନ୍ତି। କାହିଁକି ତା କାରଣ ହେଉଛି, ମୋର ଅନୁଭୂତି ବା ଅନୁଭବ ମୁଁ କହୁଛି, ନିଜ ଅଗଣାରେ ଲଗାଇଥିବା ଗଛରୁ କେହି ଖଣ୍ଡେ ଡାଳ ଦେବା ପାଇଁ ରାଜି ହେବନି, ବା କେହି ଜଣେ କାଟିଦେଲେ ତା ଭିତରେ ସେ ପ୍ରତିଶୋଧ ନେବା ପାଇଁ ତା ମନ ଭିତରେ ଆସିବ। କିନ୍ତୁ ଜଙ୍ଗଲ ଗଛଟାରେ କ'ଣ, ତାଙ୍କ ନା ଶ୍ରଦ୍ଧା ଅଛି ନା ଶ୍ରମ ଯୋଡ଼ା ହେଇଛି, ତେଣୁ ସେ ଗଛ କାଟିବାକୁ ଆମେ ପ୍ରାୟ କଣ୍ଟ୍ରୋଲ କରାଯାଇପାରିବ ନାହିଁ, କାରଣ ଯେପର୍ଯ୍ୟନ୍ତ ଲୋକଙ୍କ ଭିତରେ ସଚେତନତା ନ ଆସିଛି। କିନ୍ତୁ ନିଜ ଅଗଣାରେ ଯେଉଁ ଗଛଟା ଲଗାଯିବ ତା'ର ସ୍ଥାୟିତ୍ୱ ତା'ର ସ୍ଥିତି ନିଶ୍ଚିତ ରୂପେ ରହିବ। ତେଣୁ ଏ ଭାବନା ନେଇକି ବର୍ତ୍ତମାନ କ'ଣ, ଲୋକମାନେ ଧର ଅନ୍ୟ ଗଛ ପସନ୍ଦ କରିବେନି, ତାଙ୍କର ଚାହିଦା ମୁଁ ତାଙ୍କୁ ଧର ଫଳ ଗଛ ଔଷଧୀୟ ଗଛ ତ ଦିଆଯିବ, ଏବଂ ତାଙ୍କର ଗଛର ଉପକାରିତା ଉପରେ ଯେଉଁ ଆମେ ପୁଣି ଆମେ ଯେତେବେଳେ ଗଛ ଦେଉଛୁ ଆମ ନର୍ସରୀ ଗୋଟେ ବୋର୍ଡ଼ ମାରି ଦିଆହେଇଛି କେଉଁ ଗଛର କ'ଣ କ'ଣ ଔଷଧୀୟ ଗୁଣ ଅଛି, ତେଣୁ ଲୋକ ସେମାନେ ପଢ଼ୁଛନ୍ତି। ନେଲା ପରେ ଗୋଟେ ଆମର ଗୋଟେ ସଂକଳ୍ପତ୍ର ଭରଣା କରାହେଉଛି ଯେ ମୁଁ କାହିଁକି ଗଛଟା ନେବି, ତା ମନ ଭିତରେ ଆସିବ ଯେମିତି ମୋ ମା ପାଇଁ ମୋର ଗୋଟେ ଲୁଗାଟା ଦରକାର, ସେମିତି ପୃଥିବୀ ମା ପାଇଁ ଆଜି ଗୋଟେ ଗ୍ରୀନ୍ ଶାଢ଼ୀ ଗୋଟେ ଆବଶ୍ୟକତା ରହୁଛି। ତେଣୁ ଏମିତି ଲୋକମାନଙ୍କୁ ବୁଝେଇଲା ପରେ ମୁଁ ଭାବୁଛି ସେମାନେ ବହୁତ ସଂଖ୍ୟାରେ ଗଛ ନେଉଛନ୍ତି, ଆଉ ଏଇଟା ନିଶ୍ଚିତ ରୂପେ ନିଜ ଅଗଣାରେ ଯେଉଁ ଗଛ 2-4 ପାଞ୍ଚରେ ଲାଗିବ ନିଶ୍ଚିତ ରୂପେ ବଞ୍ଚିବ, କାରଣ ସେଇଟା ଅବହେଳା ଲୋକମାନେ କରୁନାହାନ୍ତି। ମୁଁ ଏବେ ବି କହୁଥିଲି ଆମର ଯେଉଁ ଗାଁର ଯୁବକ ସବୁ ପିଲାମାନଙ୍କୁ, ମୁଁ କହିଲି ତୁମର ଯୁବକ ତୋର ମୂଲ୍ୟାଙ୍କନ ଟିକେ କର, ତ ବର୍ତ୍ତମାନ ଧରନ୍ତୁ ଆମେ ଜଙ୍ଗଲରୁ କାଠ କାଟିକି ଆଣି ଆସୁଛନ୍ତି, ତାଙ୍କୁ ଆମେ ପ୍ରେରଣା ଦେବା। ଯେଉଁମାନେ ଏଇଭଳି ଚିନ୍ତନରେ ଅଛନ୍ତି, ଧରନ୍ତୁ ଏଇ ଯେଉଁ ବନ ପୋଡ଼ିଦେବାଟା, ଏଇଟା ଲୋକଙ୍କର ହବି ଭଳିଆ ହେଇଛି କହିଲେ ଚଳେ, ଭାବନ୍ତି ନାହିଁ ଯେ ଏତିକି ଥଣ୍ଡେମୁଣ୍ଡି ଦିଆସିଲେ କାଠରେ କେତେ ବଡ଼ ଜଙ୍ଗଲକୁ ନଷ୍ଟ କରିଦେଉଛନ୍ତି, ତା ତଳ ଗଛ ରହୁଛି। ସେମାନଙ୍କୁ କେବଳ ଓନ୍ଲି ସଚେତନତା କରାଯାଇପାରିବ, ଆଉ ତାଙ୍କ ପାଇଁ କୌଣସି ଦଣ୍ଡ ବ୍ୟବସ୍ଥା, କାରଣ କିଏ ଲଗେଇଲା ତ କେହି ଜାଣିପାରୁନାହାନ୍ତି ନା, ତେଣୁ କୌଣସି ପ୍ରତ୍ୟେକ ଅଞ୍ଚଳରେ ଯାଇକି ଲୋକମାନଙ୍କୁ ଆମକୁ ଏଜୁକେଟ୍ କରିବାକୁ ପଡ଼ିବ ଦ ଭ୍ୟାଲ୍ୟୁ ଅଫ୍ ଏ ଟ୍ରି ଆଟ୍ ପ୍ରେଜେଣ୍ଟ। କାଠର ବର୍ତ୍ତମାନ ସବୁ ସବଷ୍ଟିଚ୍ୟୁଟ୍ ବାହାରିଗଲାଣି, ଧରନ୍ତୁ ଆପଣ ଝରକା କବାଟ କୁହନ୍ତୁ ଯାହା କରନ୍ତୁ, ବିନା କାଠରେ ଆମେ କରିପାରିବା। କିନ୍ତୁ ଆମେ କ'ଣ କରୁଛନ୍ତି, ଚୋରି କରିବା। ଆକ୍ଚୁଆଲି କ'ଣ, ଯେମିତି ଆଗରେ ସେ କାଳିଦାସ ଥିଲା ଯେ କହୁଥିଲେ ମୂର୍ଖ, ମାନେ ଗଛର ଅଗରେ ବୋଧେ ମୂଳରେ ହାଣୁଥିଲେ, ଆଜି ଆମର ସମାଜ ବର୍ତ୍ତମାନ ସମସ୍ତେ ସେଇ କାଳିଦାସଙ୍କର ବଂଶଧର କହିଲେ ଅତ୍ୟୁକ୍ତି ହେବନି, କାରଣ ଆମେ ଜାଣୁଛନ୍ତି ଆମେ ଏଇ କର୍ମ କଲେ ଆମର ଧ୍ୱଂସାଭିମୁଖୀ ବା ଧ୍ୱଂସ ଆଡ଼ୁ ଗତି କରୁଛନ୍ତି। ତେଣୁ ଯେଉଁ ପର୍ଯ୍ୟନ୍ତ ଲୋକ ସଚେତନ ନ ହେଇଛି, ତା'ର ଏଇଭଳି ମାନେ ଏଇଟା କଣ୍ଟିନ୍ୟୁ କରିବ, ସମସ୍ତଙ୍କୁ ଆମେ ନିଶ୍ଚିତ ସଚେତନ କରିବା ଆବଶ୍ୟକ। ମୁଁ ଯେଉଁଠି ଯାଉଛି ବୈଠକରେ କୁହନ୍ତୁ ପିଲାମାନଙ୍କୁ, ଯେତେବେଳେ ମୁଁ କ୍ଲାସ୍ ନେଉଛି ପ୍ରେରଣା ଦେଉଛି, କହୁଛି 3-4 ଜିନିଷ ଉପରେ ତାଙ୍କୁ ଉପସ୍ଥାପନ କରୁଛି ଯେ ଗଛର କାହିଁକି ଲଗାଇବା, କାହା ପାଇଁ ଲଗାଇବା, କେଉଁଠି ଲଗାଇବା, କିପରି ଲଗାଇବା, ଏଇ 4 ଜିନିଷ ଉପରେ ଯଦି ଆମେ ଦୃଷ୍ଟି ନିକ୍ଷେପ କରିବା ତାହେଲେ ଏଇସବୁ ସମସ୍ୟାର ସମାଧାନ ବା ତା ଉତ୍ତର ମିଳିଯିବ। ପ୍ରଥମେ ହେଉଛନ୍ତି କାହିଁକି ଲଗାଇବା, ଦେଖନ୍ତୁ ଆମର ଯେମିତି ଖାଦ୍ୟ ବସ୍ତ୍ର ଅମ୍ଳଜାନ ବାସଗୃହ ଉପକରଣ ଯାହା ଯାହା ଦୁନିଆର ଦରକାର ସବୁ ଗଛରୁ ଆମେ ପାଉଛନ୍ତି, ତେଣୁ ଆମେ ନିଜ ପାଇଁ ଲଗାଇବା ତାହେଲେ କାହିଁକି ଲଗାଇବା, ଯେ ଆଗାମୀ ଦିନମାନଙ୍କରେ ଯେଉଁ ସମସ୍ୟା ମୁଁ କହିଲି ଯେ ଗ୍ଲୋବାଲ୍ ୱାର୍ମିଂ ଅଛି, ଆଉ ଅମ୍ଳଜାନ ଆମେ ପାଇବା ଧୀରେ।

0: ମାତ୍ରା କମି ଆସୁଛି, ତେଣୁ ଆମେ ଭାବୁଛନ୍ତି ଯେ ଏସି କୁଲର୍ ଲଗେଇଲେ ଚାଲିବ, ସମୟ ଆସିବ ଏସି କୁଲର୍ ବି ଚାଲିବନି, କେବଳ ନ୍ୟାଚୁରାଲ ମାନେ ଯେଉଁ ଅମ୍ଳଜାନ ପାଇବାକୁ ଚାଲିବ କେଉଁଠୁ, ତାପରେ କେଉଁଠି ଲଗେଇବା ଆମର ସେଇଟା ବି ସିଲେକ୍ସନ୍ ହେବା ଦରକାର। ଆମେ କ'ଣ କରୁଛନ୍ତି ଯେ ରାସ୍ତା କଡ଼େ ଲଗେଇଦେଲେ ଗୋଟେ ଫଟୋ ଉଠିଗଲା, ସେ ଗୋଟେ ଫ୍ୟାସନ ଯେ ନା ଆମେ ଯୁବକ ପିଢ଼ି ବା ଅନ୍ୟାନ୍ୟ ସମାଜସେବୀମାନେ ଗଛ ଲଗେଇ ଦେଉଛନ୍ତି, ତାର ଆବଶ୍ୟକତା ନାହିଁ। ଦେଖିବା ଯେ କେତେ ଗଛ ଲଗେଇବା ଯେଉଁଠି ଆମେ ବଞ୍ଚେଇ ପାରିବା, ତାପରେ କିପରି ଲଗେଇବା, ଧରନ୍ତୁ ଲୋକମାନଙ୍କ ଭିତରେ ବି ସେଇ ସଚେତନ ଆସିବା ଯାଏ ମୁଁ ଗଛ ଲଗେଇଲି ମୋ ଗଛଟା ବଞ୍ଚିଲା ନାହିଁ, ଆରେ ତା ପାଇଁ ଗାତ କେତେ ଖୋଳିବା ଦରକାର, ପ୍ରଥମେ ତାକୁ କେମିତି କ'ଣ କ'ଣ ଦେଲେ ସାର ଫାର ଦେଲେ ଗଛଟା ବଢ଼ିବ, ମୁଁ ତାକୁ ଯତ୍ନ ନେବା ଦରକାର। ଏଇ ଚାରିଟା ପଏଣ୍ଟ ଉପରେ ଯଦି ଆମେ ଦୃଷ୍ଟି ନିକ୍ଷେପ କରିବା, ତେଣୁ ଗୋଟିଏ ଯେମିତି ପିଲାଟା ନ୍ୟୁନତମ 2 ବର୍ଷ ଆମେ ତାକୁ କେୟାର ନେବା ଦରକାର ତା'ର ବଢ଼ିବା ପାଇଁ, ମାଆ ପାଖରେ 1 ବର୍ଷ ବାପା ପାଖରେ 1 ବର୍ଷ, ଯେମିତି ସେମିତି ଆମେ କ'ଣ ସେ ଗଛର ଉଭୟଙ୍କୁ ମାନେ ବାପା ମାଆର ରୋଲ୍ କରିବାକୁ ପଡ଼ିବ। ଯଦି 1 ବର୍ଷ ବା 2 ବର୍ଷ ଯଦି ଆମେ ତାକୁ କେୟାର ନେଲେ ବାସ୍ ଗଛ ବଞ୍ଚିଲା ଏବଂ ଆମର ପ୍ରତୀକ ରହିଲା, ସ୍ମୃତି ରହିଲା ଏବଂ ସେ ଆମର ଦୁଃଖ ସୁଖରେ ବି ସେ ଭାଗିଦାର ହେଇପାରିଲା।
1: ପିଲାମାନଙ୍କୁ ଅତି ଛୋଟବେଳୁ ଆମର ଶିଖେଇବାର ଆବଶ୍ୟକତା ରହିଛି। ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ଶ୍ରୋତାବନ୍ଧୁମାନଙ୍କଠାରୁ ବିଦାୟ ନେଉଛୁ। ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।

ଶେଷ ହେଲା କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ସତ୍ୟଜିତ ସାମନ୍ତରାୟ। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 9। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ।

ଆଉ କିଛି ସମୟ ପରେ ପୂର୍ବାହ୍ନ 10:02 ଶୁଣିବେ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମର 1302ତମ ଅଧ୍ୟାୟ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 1:20ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

ଇନ୍ଦ୍ରଧନୁ କାର୍ଯ୍ୟକ୍ରମରେ ଅପରାହ୍ନ 5ଟାରେ ଶୁଣିବେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ର ଗୀତ ସହ କେତୋଟି ଲଘୁ ସଙ୍ଗୀତ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:02 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ବନସୁରଭି। ଆଜି ଏଥିରେ ଶୁଣିବେ ଜୁଆଙ୍ଗ ଗୀତ, ପରିବେଷଣ କରିବେ ଫକୀର ଜୁଆଙ୍ଗ ଏବଂ ସାଥୀ। କେତୋଟି ଲଘୁ ସଙ୍ଗୀତ ପ୍ରଚାର କରିବୁ ରାତି 7:00। 7:30 କୃଷିଜୀବୀ ଭାଇ ଭଉଣୀମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ଆମ ଚାଷବାସ। ଆଜି ଏଥିରେ ଶୁଣିବେ ଖମ୍ବ ଆଳୁ ଚାଷ, ଆଲୋଚନା କରିବେ ଅମୃତା ମହାପାତ୍ର। ରାତି 8:00 ଶୁଣିବେ କେତୋଟି ଚଳଚ୍ଚିତ୍ର ଗୀତ। ରାତି 8:15 ଶୁଣିବେ ସାପ୍ତାହିକ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମରେ ସାପ୍ତାହିକୀ। ଆଜି ରାତି 10:35 ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ପ୍ରଚାର କରିବୁ କାର୍ଯ୍ୟକ୍ରମ ସିନେ ତରଙ୍ଗ। ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ସୂଚନା।

0: দুইটি পরিগণনা ফর্ম দেবে। ফর্ম গুড়িক voters.eci.gov.in ওয়েবসাইট রু মধ্য ডাউনলোড করে পারিবে। ফর্ম দুইটি পূরণ করিবা পরে এহাকু বিএলঙ্ক নিকটরে দাখল করন্তু এবং তাঙ্কঠারু প্রাপ্তি স্বীকার গ্রহণ করন্তু। অধিক সূচনা পাই ভোটার হেল্পলাইন নম্বর 1950 কু কল করন্তু কিংবা ভোটার সার্ভিস পোর্টাল কিংবা ইসিআই নেট অ্যাপরে বুকে কল উইথ বিএলও সুবিধার উপযোগ করন্তু। মুখ্য নির্বাচন অধিকারী ওড়িশাঙ্ক দ্বারা জনহিতরে জারি।
1: শুণ শুণ শুণ গাঁ হেউ অবা সহর ওড়িশাবাসীঙ্କ ପାଇଁ ଖୁସିର ଖବର।
2: କଣ କହୁନୁ,
1: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
2: ଆଉ ଇଲେକ୍ଟ୍ରି ବିଲ୍
1: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
4: ନମସ୍କାର ଶ୍ରୋତା ବନ୍ଧୁ, ଆକାଶବାଣୀର ସଙ୍ଗୀତର ଏହି ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳିକୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ସ୍ୱାଗତ। ମୁଁ ଉପସ୍ଥାପିକା ବିଜ୍ଞାନ ଦର୍ଶିନୀ। ହଁ ଶ୍ରୋତା ବନ୍ଧୁ, ଗ୍ରୀଷ୍ମର ତାତି ଭିତରେ ଏବେ ସମସ୍ତଙ୍କ ଆଖି ଆକାଶ ଆଡ଼କୁ। କେବେ ଆସିବ ମୌସୁମୀ, କେବେ ଭିଜିବ ମାଟି, କେବେ ମହକି ଉଠିବ ପ୍ରକୃତି, ଏହି ସୁନ୍ଦର ଅପେକ୍ଷାକୁ ନେଇ ଆଜିର ଗୀତାଞ୍ଜଳି ଅପେକ୍ଷା ମୌସୁମୀ ତୁମକୁ। ଆସନ୍ତୁ ଆରମ୍ଭ କରିବା ଆଜିର ଗୀତାଞ୍ଜଳିର ପ୍ରଥମ ଗୀତ ସହ।

ମେଘର ଛୋଟ ଛୋଟ ଦଳ ଯେତେବେଳେ ଆକାଶରେ ଭାସି ବୋଲେ ମନରେ ମଧ୍ୟ ଜାଗେ ନୂଆ ଆଶା। ଚାଷୀଠାରୁ କବି, ଶିଶୁଠାରୁ ବୃଦ୍ଧ, ସମସ୍ତଙ୍କର ଅପେକ୍ଷା ଥାଏ ବର୍ଷାର ପ୍ରଥମ ଛୁଆଙ୍କୁ। ଆଉ ସେଇ ବର୍ଷାର ପ୍ରଥମ ଛୁଆର ଅନୁଭୂତିକୁ ନେଇ ଶୁଣିବା ଗୀତାଞ୍ଜଳିର ପରବର୍ତ୍ତୀ ବର୍ଷା ଗୀତ।

ମୌସୁମୀର ଆଗମନ କେବଳ ପାଗ ପରିବର୍ତ୍ତନ ନୁହେଁ, ଏହା ଜୀବନର ଏକ ନୂଆ ଉତ୍ସବ। ଶୁଖିଲା ଧରିତ୍ରୀ ଯେପରି ବର୍ଷାବିନ୍ଦୁକୁ ଅପେକ୍ଷା କରେ, ସେହିପରି ଆକାଶ ମଧ୍ୟ ଅପେକ୍ଷା କରି ରହିଥାଏ କିଛି ସୁନ୍ଦର ମୁହୂର୍ତ୍ତକୁ। ତେବେ ଆସନ୍ତୁ ଶୁଣିବା ସେହିଭଳି କିଛି ସୁନ୍ଦର ମୁହୂର୍ତ୍ତକୁ ନେଇ ଆଉ ଏକ ମନଛୁଆଁ ଗୀତ ଆଜିର ପରବର୍ତ୍ତୀ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ।

ବର୍ଷା ଆସିବା ପୂର୍ବରୁ ବହୁଥିବା ଶୀତଳ ପବନ ଏବଂ ଦୂର ଦିଗନ୍ତରେ ଜମା ହୋଇଥିବା କଳାମେଘ ମନକୁ ଭରିଦିଏ ଅନେକ କଳ୍ପନାରେ। ସଙ୍ଗୀତ ମଧ୍ୟ ସେହି କଳ୍ପନାକୁ ଆହୁରି ରଙ୍ଗୀନ କରିଦିଏ। ତେବେ ଆସନ୍ତୁ ନା ଆଜି ସେହି ସଙ୍ଗୀତର ବର୍ଷାରେ ଭିଜିବା।

0: ନିବେଦନ କରିଥିଲେ। ରଥ ନିର୍ମାଣ ସମେତ ରଥଯାତ୍ରା ସହିତ ଜଡ଼ିତ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଯେପରି ସଠିକ୍ ଭାବରେ ପରିଚାଳିତ ହେବ ସେଥିପାଇଁ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ଏବଂ ସହଯୋଗ କାମନା କରିଥିଲେ। ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଷ୍ଠାର ସହିତ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମ୍ମାନନୀୟ ଅତିଥି ଭାବରେ ଉପସ୍ଥିତ କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ଜିଲ୍ଲାବାସୀଙ୍କର ଏକ ପ୍ରମୁଖ ପର୍ବ ବୋଲି କହିବା ସହିତ ଏହାର ସୁପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରି ରଥଯାତ୍ରା କିପରି ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବ ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ବିଶେଷକରି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା, ଶୃଙ୍ଖଳିତ ଭାବରେ ରଥ ଟଣା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପ ପାଇଁ ଆଲୋଚନା କରାଯାଇଥିଲା। ଏହି ପ୍ରସ୍ତୁତି ବୈଠକରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏସ୍ଟି, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଲିକ, ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ କୁମାର ମାଝି, ଆଇଏଏସ୍ ପ୍ରୋବେସନର ଜିତେନ୍ଦ୍ର କୁମାର, କେନ୍ଦୁଝରଗଡ଼ର ବରିଷ୍ଠ ବୁଦ୍ଧିଜୀବୀ, ସେବାୟତ, ଗଣମାଧ୍ୟମ ପ୍ରତିନିଧି ଓ ଜନସାଧାରଣ ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ଉପସ୍ଥିତ ଥିବା କେନ୍ଦୁଝର ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକ କହିଥିଲେ,
1: ଭାବରେ ଠାକୁର ଇଏ ଦୁର୍ଗା ପୂଜା ଭଳିଆ ନାହିଁ କି ଅନ୍ୟ ପୂଜା ଭଳିଆ, ଯିଏ ଠେଲା ପେଲା ପଡି ଉଠେଇକି ଦର୍ଶନ କରିବ ସେଠି ପୂଜା ଭଳି, ଇଏ ଗୋଟେ ଠାକୁର ଯୋଉଠି ଆପଣ ଅସ୍ୱଚ୍ଛ ହେଇକି ଠାକୁରଙ୍କୁ ଛୁଇଁ ପାରିବେ, ଯଦି ଭକ୍ତି ଥିବ ଆଉ କୌଣସି ଠାକୁର ପାଖରେ ଅସ୍ୱଚ୍ଛ ହେଇକି ଆପଣ ଛୁଇଁ ପାରିବେ। ତେଣୁ ଏ ଠାକୁରର ଆମ ପାଖରେ ଜମି ଯଦି ଅଛି ରାଜାଙ୍କ ସମୟରେ ଦିଆ ହେଇଛି ଆମର ସମସ୍ତଙ୍କ ସହଯୋଗ, ଖାଲି ପ୍ରଶାସନକୁ ଚାହିଁଲେ ହେବନି। ଆମେ ହେଲା ପରେ ମୁଁ ଏମ୍ପି ଅଛି, ମୁଁ କଲେକ୍ଟର ପାଖକୁ ଯାଇ ସେ ଜାଗାରେ ଟିକେ ଛାଡ଼ିଦେବେ ସାର୍, ମୋର ରିଲେଟିଭ୍ ଲୋକ ସେଠି କଲେକ୍ଟର ଅଟକିଯିବେ, ତେଣୁ ଆମେ ଯେତେ ଇଜିରେ କରୁଛନ୍ତି ନା ସେତିକି ଇଜିରେ ଯାଇପାରିବୁ, ତେଣୁ ଆମେ ସମସ୍ତେ ଆପଣ ବି ବସୁଛୁ ଆଉ ପ୍ରଶାସନ ବି ବସୁଛୁ, ଆମେ କଡ଼ାକଡ଼ି ଭାବରେ ଠାକୁରଙ୍କର ଶପଥ ଯିଏ ଅଛି ଯିଏ ବି ଥାଉ ପୁରୁଣା ତାକୁ ହଟେଇକିରି ଆମ ଠାକୁର ପାଇଁ ପରାଣ ଠାକୁର ଜମିଲେ ତାହେଲେ 100% ଆମେ ଠାକୁରଙ୍କ ଜମିକୁ ରିକଭରି କରିପାରିବୁ। ଦ୍ୱିତୀୟରେ ଆମେ ଯୋଉ ଜାଗା ଯେମିତି ଟାଉନ୍ ଭିତରେ ଅଛି ଆମେ ଏଇ ଜାଗାରେ ବିକ୍ରି କରିପାରିବା ଠିକ ଅଛି, କିନ୍ତୁ ଆମେ ସେଠି ମାର୍କେଟ କମ୍ପ୍ଲେକ୍ସ ବନେଇକିରି ଅନ୍ୟାନ୍ୟ ବନେଇକିରି ଯୋଉଟାକି ପରମାନେଣ୍ଟ ଇନକମ୍ ସୋର୍ସ ଗୋଟା ଆସିବ, ଯୋଉଟା ଆପଣ ଦରକାର ପିଲା ଆପଣ କଲେକ୍ଟରଙ୍କ ମାଧ୍ୟମରେ ଆପଣ କୁହନ୍ତୁ ଆମେ ବି କମିଶନର କି ମିନିଷ୍ଟର ପରେ ଆମେ ବସିବା, ତା ପାଇଁ ଗୋଟେ ଫର୍ମାଟ ତିଆରି କରିବା ଯୋଉଟାକି ଆପଣ ଅଧିକା ଷ୍ଟାଫ ଦରକାର କି କଣ ଦରକାର ଏସବୁ ଯେତିକି ଆପଣଙ୍କର ଅର୍ଥ କୁହେ ତାକୁ କରିବା ପାଇଁ, ଏବଂ ତା ସହିତ ଯୋଉମାନେ ବି ଅଛନ୍ତି ବର୍ତ୍ତମାନ ଯୁଗରେ ଦାନ ଦେବାଟା କମିଯାଇଛି, ଯେତେ କୋଟିପତି ହେଲେ ବି ଯଦି ଭାବନା ନଥିବ ମନରେ ଆମେ କାହାକୁ ମାଗିଦେବେ କଲେକ୍ଟର ମାଗିଦେବେ ଆପଣ ମାଗିଦେବେ ଇଏ ଦେଇଦେଉଛି, କିନ୍ତୁ ଶ୍ରଦ୍ଧାର ସହିତ କେତେ ଦେଉଛି ଏଇଟା ଜଣାପଡ଼ୁନି। ଏ ଠାକୁରକୁ ଆମେ ପ୍ରୋଗ୍ରାମ କରିବା ପାଇଁ ତ ପଇସା ଆସିବା ଉଚିତ, କିନ୍ତୁ ଶ୍ରଦ୍ଧାର ପଇସା କେତେ ଆମକୁ ଜଣାପଡ଼ୁ, ଆମେ ତାକୁ ଶ୍ରଦ୍ଧାର ପଇସା କେତେ ଆସିବ ତା ପାଇଁ ଆମର ବ୍ୟବସ୍ଥା ହେବ, ସ୍ୱତଃପ୍ରତ ଭାବରେ ଶ୍ରଦ୍ଧାର ଠାକୁର ପାଇଁ ଆସେ ଗୋଟେ ତା ପାଇଁ ଗୋଟେ ଏକାଉଣ୍ଟ ହଉ କି ତା ପାଇଁ ହୁଣ୍ଡି ହଉ ଯେମିତି ମା ତାଙ୍କ ଘରେ ଆସିକି ଦେଉଛନ୍ତି ପଇସା, ଯାହାଫଳରେ ବର୍ଷ ସାରା କେବେ କେବେ ସେ ଠାକୁର ପାଇନି ଯେବେ ବି ଗୋଟେ ଛାଡ଼ିଦେଲେ କେଉଁଝର ଜିଲ୍ଲାରେ ଯୋଉମାନେ ବି ଅଛନ୍ତି ପଲିଟିକାଲ ଲିଡର ହଉ, ବିଜନେସ ମ୍ୟାନ ହଉ, ଏମ୍ପ୍ଲୟିଜ ହଉ, ସାଧାରଣ ଲୋକ ଏହା କରିପାରିବେ। ଏଥିକାହିଁକି ନା ମୋର ଅନୁଭବ ଅଛି ଅଯୋଧ୍ୟା ମନ୍ଦିର ହେଲା ଗୋଟେ ଆମର ମାଇଣ୍ଡ ସେଟ୍ ଯେ ଯୋଉମାନେ ବହୁତ ବଡ ବଡ ଇଣ୍ଡଷ୍ଟ୍ରିଆଲି ମାରବାଡ଼ି ଲୋକ ହୋଇଥାଏ, କିନ୍ତୁ ଏଠିକାର ଚାଷୀ ଲୋକ ବି ଲକ୍ଷ ଲକ୍ଷ ଟଙ୍କା ଦେଇପାରିବେ ଠାକୁର, ଏଇଟା ମୋର ଅନୁଭବ ଅଯୋଧ୍ୟା ମନ୍ଦିର ଗୁଡିକ ଆମର ପ୍ରତ୍ୟକ୍ଷ ଭାବରେ, ତେଣୁ ଏଠି କେଉଁଝର ଲୋକମାନଙ୍କ ପ୍ରତି ଅଛି ଶ୍ରଦ୍ଧା ସେତିକି, ଆମେ ତାକୁ କେତେ ଯୋଡ଼ି ପାରିବା, ଯୋଉଠୁ କମି ବହୁତ କଥା ଆସିଲା ଯେ କୋଉଠି ଗ୍ୟାପ ରହିଛି ତାକୁ ଠିକ୍ ଠାକ୍ କରିବା। ଆଦିବାସୀ ଲୋକମାନେ କାହାର ମନୋରଞ୍ଜନ ପାଇଁ ଡାକନ୍ତିନି, ଆଦିବାସୀମାନେ ଆଜି ଆମେ ତାକୁ ନଚା କରୁଛନ୍ତି ଯୋଉ ଆମେ ଡାକୁଛନ୍ତି ନଚା କରୁଛନ୍ତି ଗୋଟେ ମାଇଣ୍ଡ ସେଟ୍ ହେଲା, କିନ୍ତୁ ରିଏଲି କ୍ୟାରେକ୍ଟର ହେଲା ଆଦିବାସୀ କାହାକୁ ମନୋରଞ୍ଜନ ପାଇଁ ଡାକନ୍ତି ନାହିଁ, କେବଳ ଜଣଙ୍କର ମନୋରଞ୍ଜନ ପାଇଁ ଡାକନ୍ତି ଠାକୁରଙ୍କର ମନୋରଞ୍ଜନ। ସେତେବେଳେ ଯେ ଢାଙ୍ଗି ନାଚ ହେଉଥିଲା ମହାପ୍ରଭୁଙ୍କୁ ମନୋରଞ୍ଜନ କରିବା ପାଇଁ ଖୁସି କରିବା ପାଇଁ ସେମାନେ ଆସିକି ତାଙ୍କର ଗୀତ ଅବସରରେ ନାଚୁଥିଲେ, ଆମେ ସେଇ ଗ୍ୟାପ୍ଟା କୋଉଟା ଗ୍ୟାପ୍ ଅଛି ଆଦିବାସୀମାନଙ୍କ ଠାକୁର ସହିତ ମିଶିବାର ସେଇଟା ଖୋଜ, ଆଉ ସେଇଟା ଖୋଜିକି ତାଙ୍କୁ ଯଦି ଠାକୁର ସହିତ ପୁଣି ମିଶେଇ ଦେବା ତାହେଲେ ଯାଇକି ସେମାନେ ପୁଣି ଆଉଥରେ ଢାଙ୍ଗି ନାଚଟା ଆସିବ। ଆମେ ଯୁଗ ଆମର ହିନ୍ଦୁ ଧର୍ମରେ ଯୁଗ ପରିବର୍ତ୍ତନ ସହିତ ଆମର ପରମ୍ପରା ବି ପରିବର୍ତ୍ତନ ହୁଏ, ଆପଣଙ୍କର ଦ୍ୱାପର ଯୁଗରେ 11 ମାନେ ଗୋଟେ ସ୍ତ୍ରୀ ଲୋକ 11 ଛୁଆ ଜନ୍ମ କରିଥିଲେ ତାକୁ ସମାଜ ମାନ୍ୟତା ଦେଇଥିଲା, ଆଜି ତ ସେ ପ୍ରକାର ନାହିଁ କେବଳ ସ୍ୱାମୀଗ୍ରସ୍ତ ସରକାରଙ୍କୁ ମାନ୍ୟତା ହିନ୍ଦୁ ଧର୍ମରେ, ତେଣୁ ଆମେ ଯୋଉ ରଥଟା କଥା ଅଛୁ ଯୋଉଟା ଆଜିକା ସ୍ଥିତି ନେଇକି

0: ସାରା ପୃଥିବୀ ଯୋଉଟା ଆଜି ସ୍ଥିତିରେ ଅଛି, ଯୋଉ ପରିସ୍ଥିତିରେ ପୃଥିବୀକୁ ବଞ୍ଚାଇବାକୁ ଚାହିଁଛି, ଆମେ ତାକୁ ପରିବେଶ ଆଧାର କରିକି ଠାକୁରଙ୍କର ପରମ୍ପରାରେ ପରିବର୍ତ୍ତନ ହବୁ। କିନ୍ତୁ ପରମ୍ପରା ଆଧାରରେ ପରମ୍ପରାଟା ମିନିମମ୍ ହେଲେ ନୂଆ କାଠକୁ ପୁରୁଣା କାଠ। ପରମ୍ପରା ହେଲା ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ରୀତିନୀତି ନିୟମ ଅନୁସାରେ ତାଙ୍କର ଠାକୁର କାମ ହେବା। ଯଦି ମାରା ରହିକିରି ଯଦି ସେଇ କାଠଟା ପରେ ରହିପାରୁଛି, ଆମେ ତାକୁ ସେ ଆଧାରରେ ସମାପ୍ତ ରଖିପାରିବା। ଏଟା ବିଚାର କରୁ, ମୁଁ କହୁନି। କିନ୍ତୁ ହିନ୍ଦୁ ଧର୍ମରେ ସାଇନ୍ସକୁ ଆଧାର କରିକି, ବର୍ତ୍ତମାନ ପରିସ୍ଥିତିକୁ ଆଧାର କରି ଯୁଗ ଉପଯୋଗୀ ତା ଆଇନ କାନୁନ ତିଆରି ହୁଏ, ତାର ପରମ୍ପରା ତିଆରି ହୁଏ ହିନ୍ଦୁ ଧର୍ମ ଅନୁସାରେ। ତେଣୁ ଆମ ଅନ୍ୟ ଦେଶର ଆମ ରାଜାମାନେ ବି କେଉଁଟା ଯେତେବେଳେ ରାଜାମାନେ ଥିଲେ, ବେଳାକୁ ବେଳା ବେଳାକୁ ବେଳା ରଥଯାତ୍ରା ବି ପରିବର୍ତ୍ତନ ହେଇଛି, ତାକୁ ନୂଆ ନୂଆ ଆହୁରି କରିଛନ୍ତି, କିଛି କାଟିଛନ୍ତି। ଆଉ ଏଇ ଦୃଷ୍ଟିରୁ ଆମେ ବର୍ତ୍ତମାନ ଯୁଗର ପରିସ୍ଥିତି ଆଧାରରେ ରଥଟାକୁ ଆମର ପୃଥିବୀର ସବୁଠୁ ଉଚ୍ଚ ମାନେ ଅଧିକ ହାଇଟ୍। ଆମର ପରମ୍ପରା ରଥଯାତ୍ରାଟା ଓଡ଼ିଶାରେ ଗୋଟେ ସେପାରେଟ୍ ପରମ୍ପରା ରଥ, ତେଣୁ ଆମର ରଥଯାତ୍ରାଟା ସେଇ ପରମ୍ପରା ଆଧାରରେ ଆମର ଯେମିତି ଆଉ କିଛି ବି ଅଛି, ଆଉ କିଛି ଆଡ୍ ବି କରନ୍ତୁ, ଆମର ସହଯୋଗ ନିଅନ୍ତୁ। ଯେମିତି ଗୋପାଳଜୀ ମଠ କଥା, ଯେ କେତେ କଣ ପରମ୍ପରା, ସେତେବେଳେ ଯେଉଁ ପରମ୍ପରା ଆଧାରରେ ଗୋପାଳଜୀ ଚାହୁଁଥିଲା ବିଟ ହେବା କଥା, କମିବା କଥା ନାହିଁ। ଯଦି ସେଠି କିଛି କମି ଅଛି, ସେ କମିଟା ପିଲପ କଥା। ସେମିତି ବଳଭଦ୍ର ମହାପ୍ରଭୁଙ୍କର ପାଖାପାଖି ଯାହା ଯାହା କମି ଅଛି, ତାର ସବୁ ପିଲପ କଥା, ସେଠି କମ୍ପ୍ରମାଇଜ୍। ତେଣୁ ତାର ପିଲ ପାଇଁ ଗୋଟେ ଯେମିତି ଆପଣ ତିନି ମାସ ଛଅ ମାସ ଯଉ ବୈଠକ କରିବେ, ଏତେ ମାସ ଗୋଟେ ହେବ ନାହିଁ, କିନ୍ତୁ ଆପଣ ଯଉ ପନ୍ଦର ଜଣ କୋଡ଼ିଏ ଜଣ ଯୋଉ ମେନ୍ ଟିମ୍ ରହିବେ କାର୍ଯ୍ୟକାରୀ ଟିମ୍, ସେମାନଙ୍କ ସହିତ ବସିକିରି ପୁରୁଣା ଆମର ଲୋକମାନଙ୍କ ଯୋଉ ଅଛି ଭାବନା ଅଛି, ବସିକିରି ତା ପାଇଁ ଗୋଟେ ତିଆରି କରନ୍ତୁ। ଯେମିତିକି ନେକ୍ସଟ ଆସବାସ ରଥଯାତ୍ରା ବେଳେ ସ୍ୱୟଂ ସମ୍ପୂର୍ଣ୍ଣ ଶ୍ରଦ୍ଧାରେ କିଏ ଯାଉଛି ଠାକୁରଙ୍କୁ ଆଣିବା, ନହେଲେ ନିଜସ୍ୱ ଆମେ କେଉଁଝରରେ ଯଦି ଆମର ରାଜା ସେଇ ଆଧାରରେ ବନେଇ ଦେଇଥିଲା, ଆମେ କାହିଁକି ବର୍ତ୍ତମାନ ତା ପ୍ରତି ପୁନର୍ଜୀବିତ କରିବା, ସେଇଟା ପରମ୍ପରା। ଯଦି ରାଜା ତା ପାଖରୁ ଟକାଟେ ପଇସା ନ ଆଣିକିରି ଯଦି ରଥ ଚଳେଇ ପାରୁଥିଲା, ତାହେଲେ ବର୍ତ୍ତମାନ ବି ଆମେ କାହା ପାଖରୁ ମାଗିବା ନାହିଁ, କିଏ ଦେଇପାରେ ଶ୍ରଦ୍ଧାରେ, ଏବଂ ରଥ ଚାଲିବ, କୋଟିଏ ଟଙ୍କା ଖର୍ଚ୍ଚ ହେଉଛି, ତ କେଉଁଝର ପାଇଁ ଶ୍ରଦ୍ଧାରେ କୋଟିଏ ଟଙ୍କା ଲୋକ ବି ଦେଇପାରିବେ, କିନ୍ତୁ ଯୋଡ଼ିବା କି ସେମାନଙ୍କୁ କେମିତି କରିବା ତାର ପାଇଁ ହେବା ଦରକାର। ମୋର ବିଶ୍ୱାସ ପୂଜାରୀମାନେ ବି ପୂଜା କରୁଛନ୍ତି ଯୋଗ କରିକି, ସେଥିପାଇଁ ଆମେ ଯୋଉ ଟିମ୍ଟା ବସିବେ ଆପଣମାନେ କି ଆମେ ତାର ରୂପରେଖରେ ତିଆରି। ଆଉ ବର୍ତ୍ତମାନ ଯୁଗରେ ଗୋଟେ ଲୋକଟା କାମ କରିବ ଚବିଶ ଘଣ୍ଟା, ତାର ବି ପରିବାର ଅଛି, ତାକୁ ବି ଧ୍ୟାନ ଦେବା ଦରକାର। ତେଣୁ ଏଇ ଆଧାରରେ ଯଦି ହେଇପାରିବ, ସବୁ ଜାଗାରେ ହେଉଛି, ଆମେ ଯାଇନାହାନ୍ତି ସେଆଡ଼ୁ, ସେତିକି ଚିନ୍ତା କରିନାହାନ୍ତି, କରିପାରିବା। ମୋର ବିଶ୍ୱାସ ଏଠି ରଥଯାତ୍ରା ସମ୍ପୂର୍ଣ୍ଣ ହେଲା ପରେ ପୁଣି ଆପଣମାନେ ବସନ୍ତୁ, ଆମେ ବସିବା, ଆଉ ତାର ପରେ ପରେ ତାକୁ ଆରମ୍ଭ କରନ୍ତୁ, ସମସ୍ତେ ମିଶିକି କରିବା। ଗୋଟେ ହିଁ ଆମର ଠାକୁରଙ୍କର ଯେତିକି ଅଛି ବର୍ତ୍ତମାନ ଏକ୍ଜିଷ୍ଟିଂ ସମ୍ପତ୍ତି, ଏକ୍ଜିଷ୍ଟିଂ ସମ୍ପତ୍ତିକୁ ଫାଷ୍ଟ ସ୍ଥାନ ପାଇବା। ଯାହା ଅଛି ଆମର ବିରାସତରେ ଆମକୁ ଯାହା ମିଳିଛି ଠାକୁରଙ୍କର, ତା ଭିତରୁ ଆମେ ଏଇ ପ୍ରୋସେସ କିନ୍ତୁ ଇଏ ସେକେଣ୍ଡ ପଏଣ୍ଟ। ଏବଂ ଥାର୍ଡ ପଏଣ୍ଟ ହେଲା, ଯୋଉ ଲୋକମାନେ ଆଜି ଆଦିବାସୀ ହେତୁ ସାଧାରଣ ଜନତା ହଉ, ଯୋଉ ଲୋକମାନେ ଠାକୁରଙ୍କ ସହିତ ଯୋଡ଼ିଥିଲେ, ଯୋଉଠି କମିଟା ଅଛି ତାହାକୁ କିନ୍ତୁ ଯୋଡ଼ିବା, ଏଇଟା ତୃତୀୟ କଥା। ଚତୁର୍ଥ କଥା ତାପରେ ଯାଇକି ଆସିବ ଅନ୍ୟାନ୍ୟ ଜିନିଷ।
1: କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ନିତିନ କୋଶଲକର ମହାପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଙ୍କର ପବିତ୍ର ରଥଯାତ୍ରା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇ କହିଥିଲେ,
2: ବ୍ୟବସ୍ଥା ମେଣ୍ଟେନ କରିବା ପାଇଁ ଆମେ ମ୍ୟାକ୍ସିମମ୍ ଟ୍ରାଏ କରୁଛୁ। ରଥଯାତ୍ରା ଅର୍ ଆମର ରେଷ୍ଟ୍ରିକ୍ସନ ଭିତରେ ହାର୍ଡଲି 2 ଘଣ୍ଟାର ସମୟ ରହୁଛି, ମାନେ ଯଦି 4ଟା ବେଳେ ରଥଯାତ୍ରା ଅଛି, ଆମର ରେଷ୍ଟ୍ରିକ୍ସନ ଆମେ ଷ୍ଟାର୍ଟ କରୁଛୁ 2ଟା ବେଳା। ତ ମାଇ ରିକ୍ୱେଷ୍ଟ ଟୁ ଅଲ୍ ଇଣ୍ଟରେଷ୍ଟେଡ ପାର୍ଟିଜ୍ କି ଯୋଉ ଦିନ ରଥଯାତ୍ରା ଅଛି, ଆପଣ ମାନେ ଟିକେ କଷ୍ଟ କରିକି 2 ଘଣ୍ଟା ପୂର୍ବରୁ ଆସନ୍ତୁ, ଅଦରୱାଇଜ ୱାକିଂ କରିକି ସମସ୍ତଙ୍କୁ ଆଲାଉଡ ଅଛି ସାର୍, ଏଭ୍ରିବଡି ଇଜ୍ ଆଲାଉଡ ବାଇ ୱାକିଂ। ଲାଷ୍ଟ ଟାଇମ୍ ତ ଆମେ ପୁଲିସ ତରଫରୁ ଗାଡ଼ି ବି ରଖିଥିଲୁ, ଏଥର ଆମେ ଭାବୁଛୁ ବ୍ୟାଟେରୀ ଗାଡି ଅଛି, ଅସୁବିଧା କୋଉଠି ହଉଛି, ଗାଡି ନେଇକି ଯିବା ଆମେ, ସେଠି ଅସୁବିଧା ହଉଛି। ତ 2 ଘଣ୍ଟା ଆଇ ଥିଙ୍କ 2 ଘଣ୍ଟା ରିଜନେବଲ ଟାଇମ୍ ଅଛି ସାର୍, ରଥଯାତ୍ରା ପୂର୍ବରୁ 2 ଘଣ୍ଟା, ଆମେ ତ 4 ଘଣ୍ଟା ପୂର୍ବରୁ କରୁନୁ, 2 ଘଣ୍ଟା ପୂର୍ବରୁ କରୁଛୁ। ଯୋଉମାନଙ୍କର ଲଜିଷ୍ଟିକ ଅଛି, କିଛି ଜିନିଷ ନେଇକି ଯିବାର ଅଛି, ସେଟା ଆମେ ଆଲୋ କରୁଛୁ। ତ ଆଇ ଡୋଣ୍ଟ ଥିଙ୍କ ଦ୍ୟାଟ ୱିଲ ବି ଏ ପ୍ରୋବ୍ଲେମ। ଥ୍ୟାଙ୍କ ୟୁ।
1: କେନ୍ଦୁଝର ବନଖଣ୍ଡ ଅଧିକାରୀ ଏସ୍ଟି ଧନରାଜ ରଥ ନିର୍ମାଣ ଓ ଆବଶ୍ୟକ ହେଉଥିବା କାଠ ଯୋଗାଣ ସମ୍ପର୍କରେ କହିଥିଲେ,
3: 2ଟା ଜିନିଷ ଅଛି, ମାନେ ଆଧ୍ୟାତ୍ମିକ ଧାର୍ମିକ ବିଷୟରେ ଭାବନାତ୍ମକ ଆବେଦନ, ଏଟା ଗୋଟେ ଆଡ଼େ ଅଛି। ତଥ୍ୟ ସାମାଜିକ ପରିବର୍ତ୍ତନ ବାସ୍ତବିକତା, ଏଟା ଗୋଟେ ଆଡ଼େ ଅଛି। ତ କାଠ ବିଷୟରେ ମୁଁ କହିବାକୁ ଚାହେଁ, ମୋର ଗତ 2 ବର୍ଷ ହେଲା ଦେଖୁଛି, କାଠ ରଥର ଯୋଉ ଷ୍ଟ୍ରେଙ୍ଥ ଅଛି ସେ କାହା ଉପରେ ନିର୍ଭର ଅଛି।

ଆମର ଯୋଉ 16 ଚନ୍ଦ୍ର ଅଛି ଆଉ ଯୋଉ 8 ଅକ୍ଷ ଗତ ବର୍ଷ 8 ଚକା ନୂଆ କରାହେଇଥିଲା 8 ଅକ୍ଷ ମଧ୍ୟ ନୂଆ କରାହେଇଥିଲା ତ ଏ ବର୍ଷ 8 ଚକ ଆଉ ତାର 8 ତୁମ୍ବ ନୂଆ କରାହେଇଛି ଅକ୍ଷ ମଧ୍ୟ ନୂଆ ଅଛି ତଥ୍ୟ ଏହା କହୁଛି ଯୋଉ ଆମର ନିରଞ୍ଜନ ବେହେରା ଅଛି ଆଉ ଯୋଉ ବଡ ନାରାୟଣ ଅଛନ୍ତି ସାର୍ ଯାହା ଉପରେ ଆମର କାଠ ଛିଡ଼ା ହେଇଛି ୟାକୁ ଆମକୁ ତା ବିଷୟରେ ଜମା କେବେ କମ୍ପ୍ରମାଇଜ୍ ନାହିଁ ତ ତାକୁ ଯେତେ ଭଲ କାଠ ଆବଶ୍ୟକ ଥିଲା ଏ ବର୍ଷ ଦିଆ ସାରିଛି ଏକ ଦ୍ୱିତୀୟ ହେଲା ସେ ତୁମ୍ବ ଉପରେ ଯୋଉ ବରାଣ୍ଡ ଆଉ ହାକୁଡ଼ା ପଡୁଛି ସେଇଟା ମଧ୍ୟ ନୂଆ ଅଛି ସେଥିରେ ଯୋଉ ପୁରୁଣା ଥିଲା ଯୋଉଟା ଫୁଲି ଯାଇଥିଲା କାହିଁକି ନା ବର୍ଷା ଖରାରେ ବର୍ଷ ସାରା ରଥ ବାହାରେ ରହୁଛି ତ ସେଥିପାଇଁ ସେ ଫୁଲିଯାଏ ଚିରିଯାଏ ତ ସେଟା ମଧ୍ୟ ନୂଆ କରାହେଇଛି ତା ଉପରେ ଚାରିଟା ଯୋଉ ସୁନା ନାୟକ ଅଛି ସୁନା ନାୟକର ଯୋଉ ମେନ୍ କାଠ ଅଛି ଖାଲି କିଛିଟା ଆନ୍ଧାରୀ ଉଡା ପୁରୁଣା ଅଛି ଭୂଇ ଉଡା ସୁନା ନାୟିକା ସବୁ ନୂଆ ଅଛି ତା ଉପରେ ଯୋଉଟା ଅଛି ପଟଳ ଘର ପୁରୁଣା ଅଛି ଯେହେତୁ ପଟଳ ଘର ଖାଲି ଉପରେ ଝୁଲିକି ରହେ ତା ଉପରେ ବଜନ ପଡେ ନାହିଁ ତ ଆମର ମେନ୍ ନାରାୟଣ ନିରଞ୍ଜନ ଯୋଉ ତାହିଁରେ କରନ୍ତି ରଥ ସେ କହିଲେ ସାର୍ ସେଇଟା ନ କଲେ ଚାଲିବ କାହିଁକି ନୂଆ ମାନେ କାଠ ଆଣିବା ତାପରେ ଉପରେ ଅଛି ଜଜବାତି ଆଉ ଆପଣ ନୀଳ ଚକ୍ର ପଟା ତ ଏଥିରେ ଜମା କାଠର ଅଭାବ ନାହିଁ ଜିଲ୍ଲାରେ ଯେହେତୁ କିନ୍ତୁ ଯୋଉଟା ଅତ୍ୟାବଶ୍ୟକ ବୈଜ୍ଞାନିକ ଦୃଷ୍ଟିରେ ସେତିକି ଦିଆହେଇଛି ତାର କିଛି ଅଭାବ ନାହିଁ ଯେତେ ଚକା ଅଛି 8 ଇଞ୍ଚର ଚକା ଯେତେ ପଟି ଯେତେ ଆରା ପଟି ଯେତିକି ଦରକାର ଅଛି ସେଟା କିଛି ଅସୁବିଧା ନାହିଁ ଖାଲି କିଛିଟା ପଟା କହୁଥିଲେ ନିରଞ୍ଜନ ବେହେରା କି ସାର୍ ଆମେ ଲଗେଇବା କିନ୍ତୁ ଆଜି ଆମର ସବ୍ କଲେକ୍ଟର ବି କହିଲେ କି ସାର୍ ସେ କହୁଛି ତାର ଦରକାର ନାହିଁ ଠିକ୍ ଠାକ୍ ଅଛି ତ ଯଦି ବି ସେ କାଲି କହିବେ ଯେହେତୁ ଆମ ପାଖରେ ଆହୁରି ମାସ ଅଛି ଏ ବର୍ଷ ମାସ ଖଣ୍ଡ ଆମ ହାତରେ ଅଧିକ ମିଳିଯାଇଛି ତ ରଥ ନିର୍ମାଣ ବିଷୟରେ ରଥର ମେନ୍ ନାରାୟଣ ନିରଞ୍ଜନ ବେହେରା ଆପଣ ବାବୁ ସବୁବେଳେ ଥାନ୍ତି ସୁରକ୍ଷା ତାର ସିକ୍ୟୁରିଟି ତାର ଷ୍ଟ୍ରେଙ୍ଗ ବିଷୟରେ ତାଙ୍କ କହିବା ଅନୁସାରେ ସବୁ କାଠ ଯୋଗାଇଛି ନମ୍ବର ଏକ ଦ୍ୱିତୀୟ ହେଲା ଜଗନ୍ନାଥ ପ୍ରକଳ୍ପ ବିଷୟରେ ମୁଁ ପ୍ରତିବର୍ଷ ଏ କଥା ଉଠେ 23, 24, 25 15 ହେକ୍ଟର ପ୍ଲାଣ୍ଟେସନ ହେଇଛି ଏ ଯୋଉ ପ୍ଲାଣ୍ଟେସନ ହେଇଛି ଜଗନ୍ନାଥ ପୁରୀ ରଥ ପୁରୀ ପାଇଁ ଯୋଉ ପ୍ଲାଣ୍ଟେସନ ହେଇଥିଲା 2000 ମସିହାରେ ସେ 2080ରେ କାଠ ଆସିବ ଆମର ଯୋଉ କାଠ ବର୍ତ୍ତମାନ 2023 ମସିହାରେ ହେଇଛି ସେଟା ପ୍ରାୟ 2090-95 ମସିହାରେ ଆସିବ ତ ଆମେ ଯଦି କହିବା ସେ ପ୍ରଥ ସେ ବନ ପ୍ରକଳ୍ପରେ କଣ ହେଲା କାହିଁକି ନା ଯୋଉ ଆମକୁ ଫାଶି ଆସନ ଧୌରା କାଠ ଦରକାର ପଡୁଛି 5 ଫୁଟ 6 ଫୁଟ ଗୋଲେଇର 5 ଫୁଟ 6 ଫୁଟ ଗୋଲେଇ ଆସିବା ପାଇଁ ବୈଜ୍ଞାନିକ ଦୃଷ୍ଟିରେ ମିନିମମ 80-90 ବର୍ଷ ଲାଗିଥାଏ ତ ସେଟା ଲାଗିଛି ଆଉ ଯାହାର ଫଳ ଆମେ ପାଇବା 70-80 ବର୍ଷ ପରେ ମୋର ଯୋଉ ମତାମତ ଥିଲା ସବୁବେଳେ କି ଆମେ ରଥ ଯାତ୍ରା ସରିଲା ପରେ ରଥ ବର୍ଷ ସାରା ବାହାରେ ରୁହେ ପନିପରିବା ବିକିବା ଗାଈଗୋରୁ ସେଠି ଆସି ବସିବା ବେଳେବେଳେ କିଏ ପରିସ୍ରା ପାନ ଚୋପ ପକେଇବା ରଥର ଗରିମା ତାର ପ୍ରତିଷ୍ଠା ମୋ ମତରେ ରହେ ନାହିଁ ତାକୁ ଯଦି ଆମେ ଖୋଲିକି ବଡ଼ ସେଡ଼ରେ ରଖିବା କାଠ 3 ବର୍ଷର କାଠ 8-10 ବର୍ଷ ପରେ ବ୍ୟବହାର କରିପାରିବା କାଠର ରଥର ବି ପ୍ରତିଷ୍ଠା ରହିବ ତ ସେଟା ଯଦି ଆମେ କରିବା କାହିଁକି ନା କାଢିକି ରଖିଲେ ତୁମ୍ବ ଖରାପ ହବ ନାହିଁ ପାଣି ଭିତରେ ପଶିବ ନାହିଁ ଆମେ ଯେହେତୁ ସବୁ ମୁଞ୍ଜ କାଠ ଥାଏ ମୁଞ୍ଜ କାଠ ଆପଣ ଯେତେ ମେଣ୍ଟେନ କରିବେ ଲୁହା ବେଳିଆ ରହିବ ଯେହେତୁ 70-80 ବର୍ଷ ଯେତେବେଳେ ରାଜାଙ୍କର ସମୟରେ ଥିଲା ଯେତେବେଳେ 150-150 ବର୍ଷ ସେତେବେଳେ ଆସନ ଧୌରା ଫାଶୀ ସେତେ ପରିମାଣରେ ଆଭେଲେବୁଲ ଥିଲା ଜଳବାୟୁ ପରିବର୍ତ୍ତନ ହଉ ବିକାଶମୂଳକ କାମ ହଉ ଫେଲିକ ହଉ ଯୋଉ ବି କାରଣ ହଉ ଆଗେ ଆମେ ତାକୁ ଯଦି ବୈଜ୍ଞାନିକ ଦୃଷ୍ଟିରେ ତଥ୍ୟ ହିସାବରେ ଯଦି ଯିବା ତାହେଲେ ଆମେ ଜଗନ୍ନାଥଙ୍କର ସୃଷ୍ଟି ତାଙ୍କ ପାଇଁ କିଛି ଗଛ କାଟିବା ବଞ୍ଚାଇ ପାରିବା ଏଇଟା ମୋର ଗୋଟେ ଫରେଷ୍ଟ ଅଫିସର ହିସାବରେ ମୋର ମତାମତ ଅଛି ଯୋଉ କି ତଥ୍ୟ ଉପରେ ଆଧାରିତ ଅଛି ଏ ବର୍ଷ କିଛି ଧୌରାର କିଛି କାଠ ଆମ ପାଖରେ ନଥିଲା ବାଧ୍ୟ ହେଇକି ଜଙ୍ଗଲ ଭିତରେ ସବୁଠୁ ବଡ଼ ଲମ୍ବା କାଠ ଥିଲା ସେଟା ଆମେ କାଟିଲୁ ଗୋଟେ ଆଡ଼େ ଆମ ରଥ ହେଲା ଆଧ୍ୟାତ୍ମିକ ଦୃଷ୍ଟି ଆମର ଜିନିଷ ହେଲା କିନ୍ତୁ ଗୋଟେ ଆଡ଼େ ଏଜ୍ ଏ ଫରେଷ୍ଟ ଅଫିସର ମୁଁ ଦେଖେ ଯୋଉ ଗଛରୁ ମଞ୍ଜି ଚାରିଆଡେ ପଡିଥାଏ ମଦର ଟ୍ରି ଥାଏ ସେ ଗଛ କାଟିକି ଆମେ ରଥ କରୁ ତ ଜଙ୍ଗଲର ଭବିଷ୍ୟତ ଇଭନ୍ ରଥଯାତ୍ରାର ଭବିଷ୍ୟତ ଯାହା ଉପରେ ନିର୍ଭର ଥାଏ ତାକୁ ବି ଯଦି ଆମେ ଅତ୍ୟାବଶ୍ୟକ ଥିଲେ କାଟିବା ତ ଆମେ ଯଦି ଡିସମେଣ୍ଟେଲ କରି ରଥ ରଖିବା ସେଡ଼ରେ ପୂଜା କରିହବ ମେଣ୍ଟେନ କରିହବ ଆଉ ସେମ୍ କାଠ

0: 3 ବର୍ଷ ଆମେ ୟୁଜ୍ କରୁଛେ, 10 ବର୍ଷ ପର୍ଯ୍ୟନ୍ତ ୟୁଜ୍ କରିପାରିବା। ଏଇଟା ମୋର କମିଟି ସାମ୍ନାରେ ଅନୁରୋଧ ରହିଲା। ସେଇଟା ଯଦି ଆମେ କରିବା ତାହେଲେ ବହୁତ ମାତ୍ରାରେ ଗଛ ଆମେ ବଞ୍ଚେଇ ପାରିବା।
1: ବୈଠକର ଆବାହକ କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଉମାଶଙ୍କର ଦଳେଇ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରି ଚଳିତ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ତାରିଖରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ଜୁଲାଇ 15 ତାରିଖରେ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ, ଜୁଲାଇ 16 ତାରିଖ ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା, ଜୁଲାଇ 17 ତାରିଖ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜୀଉମାନଙ୍କର ବିଜେ, ଜୁଲାଇ 20 ତାରିଖରେ ହେରା ପଞ୍ଚମୀ, ଜୁଲାଇ 23 ତାରିଖରେ ନବମୀର ସନ୍ଧ୍ୟା ଦର୍ଶନ, ଜୁଲାଇ 24 ତାରିଖରେ ବାହୁଡ଼ା ଯାତ୍ରା, ଜୁଲାଇ 25 ତାରିଖରେ ଶ୍ରୀଜୀଉମାନଙ୍କର ସୁନାବେଶ ଏବଂ ଜୁଲାଇ 26 ତାରିଖରେ ଶ୍ରୀମନ୍ଦିର ବିଜେ ସମ୍ପର୍କରେ ସୂଚନା ଦେବା ସହ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। କେନ୍ଦୁଝର ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଦେବୋତ୍ତର ଉମାଶଙ୍କର ଦଳେଇ ନିଜ ବକ୍ତବ୍ୟରେ କହିଥିଲେ,
0: କେନ୍ଦୁଝର ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ଶ୍ରୀ ବଳଦେବଜୀ ମହାପ୍ରଭୁଙ୍କର 2026 ମସିହା ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ବୈଠକର ଏହି ମିଟିଂ। ଏହି ବର୍ଷର ଯୋଉ ରଥଯାତ୍ରା ଏବଂ ଆନୁଷଙ୍ଗିକ ପର୍ବପର୍ବାଣୀ ଅଛି ସେ ବିଷୟରେ ଟିକେ ଆଲୋଚନା କରିବା। ପ୍ରଥମେ ତାରିଖ 29 ଜୁନ୍ 2026 ସୋମବାର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦେବସ୍ନାନ ପୂର୍ଣ୍ଣିମା ଷ୍ଟାର୍ଟ, ପ୍ରାତଃ 4 ଘଟିକାରେ ନିଦ୍ରାଭଙ୍ଗ ଆଳତି ଓ ଅବକାଶ, ପ୍ରାତଃ 4:20 ଲୁଗାଲାଗି, ପ୍ରାତଃ 4:35 ଘଟିକା ଚକାଭିଡ଼ା, ପ୍ରାତଃ 5 ଘଟିକା ପୁଷ୍ପାଞ୍ଜଳି, ପ୍ରାତଃ 5:30 ଘଟିକା ସମୟରେ ଧାରି ପହଣ୍ଡି, ପ୍ରାତଃ 8:30 ଘଟିକା ସମୟରେ ଦେବସ୍ନାନ ମଣ୍ଡପରେ କଳସ ପୂଜା, ପୂର୍ବାହ୍ନ 10 ଘଟିକା ସମୟରେ ଲୁଗାଲାଗି, ମଧ୍ୟାହ୍ନ 12 ଘଟିକା ସମୟରେ ପର୍ବାଣି ଧୂପ, ଅପରାହ୍ନ 5:30 ଘଟିକା ସମୟରେ ଦକ୍ଷିଣାୟନ, ଅପରାହ୍ନ 6 ଘଟିକା ସମୟରେ ଅଣସର ଗୃହକୁ ପହଣ୍ଡିରେ ପ୍ରତ୍ୟାବର୍ତ୍ତନ ଏବଂ ବିଜେ। 14 ଜୁଲାଇ 2026 ମଙ୍ଗଳବାର ମନ୍ଦିରରେ ନେତ୍ରୋତ୍ସବ ନବଯୌବନ ଦର୍ଶନ, ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ। 15 ଜୁଲାଇ 2026 ବୁଧବାର ଦିନ ଉଭାଯାତ୍ରା ଓ ରଥ ଆଜ୍ଞାମାଳ ବିଜେ ଉଭାଯାତ୍ରା। ତାପରେ ଆସିବା ଆମେ 16 ଜୁଲାଇ 2026 ଗୁରୁବାର ଆଷାଢ଼ ଶୁକ୍ଳ ଦ୍ୱିତୀୟା ଗୁଣ୍ଡିଚା ଯାତ୍ରା, ପ୍ରାତଃ 4 ସମୟରେ ଅବକାଶ, ସକାଳ 6 ସମୟରେ ଲୁଗାଲାଗି, ସକାଳ 9 ସମୟରେ ଧୂପ, ପୂର୍ବାହ୍ନ 10 ସମୟରେ ପୁଷ୍ପାଞ୍ଜଳି, ପୂର୍ବାହ୍ନ 10:30 ସମୟରେ ଧାରି ପହଣ୍ଡି, ଅପରାହ୍ନ 1:30 ସମୟରେ ଛେରା ପହଡ଼ା ଏବଂ ରଥଯାତ୍ରା। 17/7/2026 ଶୁକ୍ରବାର ଆଷାଢ଼ ଶୁକ୍ଳ ତୃତୀୟା ଶ୍ରୀ ଗୁଣ୍ଡିଚା ମନ୍ଦିର ବିଜେ, ସନ୍ଧ୍ୟା 6 ରଥରୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମଣ୍ଡପକୁ ବିଜେ। 20 ଜୁଲାଇ 2026 ସୋମବାର ଆଷାଢ଼ ଶୁକ୍ଳ ଷଷ୍ଠୀ ହେରା ପଞ୍ଚମୀ, ରାତ୍ର 8:30 ସମୟରେ ମହାଲକ୍ଷ୍ମୀଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ। 23 ଜୁଲାଇ 2026 ଗୁରୁବାର ଆଷାଢ଼ ଶୁକ୍ଳ ନବମୀ, ନବମୀର ସନ୍ଧ୍ୟା ଦର୍ଶନ, 24 ଜୁଲାଇ 2026 ଶୁକ୍ରବାର ଆଷାଢ଼ ଶୁକ୍ଳ ଦଶମୀ ବାହୁଡ଼ା ଯାତ୍ରା, ପ୍ରାତଃ 4 ଅବକାଶ, ସକାଳ 7 ଲୁଗାଲାଗି, ସକାଳ 9 ଧୂପ, ପୂର୍ବାହ୍ନ 11 ସମୟରେ ପୁଷ୍ପାଞ୍ଜଳି, ପୂର୍ବାହ୍ନ 11:30 ସମୟରେ ଧାରି ପହଣ୍ଡି, ଅପରାହ୍ନ 1:30 ସମୟରେ ରଥ ଟଣା। 25 ଜୁଲାଇ 2026 ଶନିବାର ଆଷାଢ଼ ଶୁକ୍ଳ ଏକାଦଶୀ ଠାକୁରଙ୍କ ସୁନାବେଶ ଏବଂ ବଳ ଏକାଦଶୀ, ମଧ୍ୟାହ୍ନ 12 ବେଶ ଆରମ୍ଭ କରି ଅପରାହ୍ନ 3:30 ପର୍ଯ୍ୟନ୍ତ ବେଶ ଚାଲିବ। ଅପରାହ୍ନ 3 ରାତ୍ର 10 ପର୍ଯ୍ୟନ୍ତ ସର୍ବସାଧାରଣ ଦ୍ୱାରା ସୁନାବେଶର ଦର୍ଶନ ହେବ। 26 ଜୁଲାଇ 2026 ରବିବାର ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଶ୍ରୀମନ୍ଦିର ବିଜେ ବା ନୀଳାଦ୍ରୀ ବିଜେ, ଶ୍ରୀଜୀଉମାନଙ୍କର ଅଧରପଣା ଲାଗି ଗରୁଡ଼ ଶୟନ ଓ ରାତ୍ର 8 ସମୟରେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ। ଏହା ରହିଲା ଆମର ସମ୍ୟକ ଭାବରେ ଆମର ପର୍ବପର୍ବାଣୀର ବିବରଣୀ। ଏବେ ଆସିବ ରଥ ନିର୍ମାଣକୁ। ରଥ ନିର୍ମାଣ କାର୍ଯ୍ୟ ପୂଜା ଅର୍ଚ୍ଚନା ପୂର୍ବକ 20 ଏପ୍ରିଲ 2026 ଦିନ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ 1 ମେ 2026 ଠାରୁ ସମ୍ପୂର୍ଣ୍ଣ ଭାବେ ମରାମତି କାର୍ଯ୍ୟ ଚାଲୁ ରହିଅଛି। ଚଳିତ ବର୍ଷ ରଥକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତ କରାଯାଉଛି। ଏଥିନିମନ୍ତେ ଆବଶ୍ୟକ ରଥ କାଠ କେନ୍ଦୁଝର ବନଖଣ୍ଡ ଅଧିକାରୀ ପୂର୍ବରୁ ଯୋଗାଇ ଅଛନ୍ତି, ଯାହାକି ଗଚ୍ଛିତ ଥିବା କାଠ ସହିତ ଢେଙ୍କାନାଳ ଜିଲ୍ଲାରୁ ଚିରା ହୋଇ ରଥ

ଏତଦ୍ବ୍ୟତୀତ ମୁଖ୍ୟ ମହାରଣା ଶ୍ରୀଯୁକ୍ତ ନୀଳମଣି ମହାରଣା, ଦେବୋତ୍ତ ସୁପରଭାଇଜର ଶ୍ରୀ ପଞ୍ଚାନନ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବିଭାଗୀୟ ଅଧିକାରୀ ଶ୍ରୀ ଭୁବନେଶ୍ୱର ମହାପାତ୍ର ଏବଂ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଜନ୍ମେଜ ଶତପଥୀଙ୍କ ଉପରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଅଛି। ରଥଯାତ୍ରା ସମୟରେ ରଥ ଉପରେ ଅନନ୍ୟ 70 ଜଣ ସେବାୟତ ରହୁଛନ୍ତି, ତେଣୁ ରଥର ଫିଟନେସ୍ ସାର୍ଟିଫିକେଟ୍ ପ୍ରଦାନ କରିବା ନିମନ୍ତେ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତା ଓ ଗୃହ କେନ୍ଦୁଝର ତଥ୍ୟ ପ୍ରଦାନ କରିବେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ଶ୍ରୀ କୁଞ୍ଜ ଦେହରୀ ଭୂୟାଁ ପ୍ରିୟ ସର୍ଦ୍ଦାର ଦଳା 4 ଗୋଟି ସିଆଡ଼ି ଦୌଡ଼ି ପ୍ରଦାନ ନିମନ୍ତେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ କାର୍ଯ୍ୟରେ ତହସିଲଦାର ବାନ୍ସପାଲ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାନ୍ସପାଲଙ୍କୁ ଏହି ଦୌଡ଼ିକୁ ସଂଗ୍ରହ କରି 10 ଜୁଲାଇ 2026 ସୁଦ୍ଧା ଦେବୋତ୍ତର କାର୍ଯ୍ୟାଳୟ ପୁରୁଣା ବଜାରଠାରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରାଗଲା। ପ୍ରତିବର୍ଷ ଭଳି ରଥଯାତ୍ରା ଓ ବାହୁଡ଼ ଯାତ୍ରା ଦିନ ରଥ ଟଣାକୁ ପରିଚାଳନା କରିବା ନିମନ୍ତେ ଶ୍ରୀ ଦେବାଶିଷ ମିଶ୍ର ପୁରୁଣା ବଜାର ଏବଂ ଆର୍ଏନ୍ବି ଅଧିକାରୀମାନଙ୍କୁ ଅନୁରୋଧ କରାଯାଉଅଛି। ଆଗାମୀ ବର୍ଷମାନଙ୍କରେ ରଥ କାଠର ଆବଶ୍ୟକତାକୁ ଆଖି ଆଗରେ ରଖି ଶ୍ରୀ ଶ୍ରୀ ଶ୍ରୀ ବଳଦେବଜୀଉ ନାମରେ ଥିବା ବନ ପ୍ରକଳ୍ପକୁ ଆଗକୁ ବଢାଇବା ପାଇଁ ବନଖଣ୍ଡ ଅଧିକାରୀ କେନ୍ଦୁଝରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଗଲା। ପୂଜାର ବ୍ୟବସ୍ଥା ଚଳିତ ବର୍ଷ ନିମନ୍ତେ ବଡ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ସମ୍ପର୍କିତ ଆନୁଷଙ୍ଗିକ ପର୍ବପର୍ବାଣୀର ସମୟ ସାରଣୀ ତଥା ରଥଯାତ୍ରାର ଦୈନିକ ନୀତି ନିର୍ଘଣ୍ଟ କାର୍ଯ୍ୟସୂଚୀକୁ ଉପଯୁକ୍ତ ସମୟ ଅନୁସାରେ ସମ୍ପାଦନ କରିବା ପାଇଁ ମନ୍ଦିରର ବଡପଣ୍ଡା, ବ୍ରହ୍ମା, ରାଜପୁରୋହିତ, ସମସ୍ତ ପୂଜକ, ସମସ୍ତ ସୁଆର, ସମସ୍ତ ପାଳିଆତି, ସମସ୍ତ ଦୁଆରୀ, ସମସ୍ତ ବାଡ଼ିଆ, ମାଳାକାର, ଚିତ୍ରକାର, ଗୁଡ଼ିଆ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସେବାୟତମାନଙ୍କୁ ଅନୁରୋଧ କରାଗଲା। ଏହି ସମସ୍ତ କାର୍ଯ୍ୟର ସମୟ ଅନୁଯାୟୀ ସମ୍ପାଦନ ନିମନ୍ତେ ତଦାରଖ କରିବା ନିମିତ୍ତ ମନ୍ଦିରର ମ୍ୟାନେଜର ଏବଂ ସୁପରଭାଇଜରଙ୍କ ସହାୟତାରେ ଶ୍ରୀ ଭୁବନେଶ୍ୱର ମହାପାତ୍ର, ବିଭାଗୀୟ ଅଧିକାରୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କେନ୍ଦୁଝରକୁ ଦାୟିତ୍ୱ ନ୍ୟସ୍ତ କରାଗଲା। ସ୍ନାନ ପୂର୍ଣ୍ଣମୀ, ନେତ୍ରୋତ୍ସବ, ରଥଯାତ୍ରା, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଆଦି ଦିନମାନଙ୍କରେ ଅଧିକ ଭିଡ଼ର ସମ୍ଭାବନାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଆରକ୍ଷୀ ଅଧୀକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ରଥଟଣା ସମୟରେ ପୁଲିସ କ୍ୱାର୍ଟନ, ଯାନବାହନ ଗମନାଗମନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ପାସ୍ ବ୍ୟବସ୍ଥା ସମ୍ପର୍କରେ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ ଏବଂ ଆଇନ ଶୃଙ୍ଖଳା କମିଟି ଏ ବିଷୟରେ ସବିଶେଷ ପଦକ୍ଷେପ ଗ୍ରହଣ କରିବେ। ଗତବର୍ଷ ପରି ପାର୍କିଂ ବ୍ୟବସ୍ଥା ତଥା ସୁଉଚ୍ଚ ଟାୱାର ଯାହାକି ଡାଏଟ୍ ସ୍କୁଲ ଉପରେ ବ୍ୟବସ୍ଥାକୁ ଚାଲୁ ରଖିବା ପାଇଁ ଆରକ୍ଷୀ ଅଧିକାରୀ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି। ତତ୍ପରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଡ଼ଦାଣ୍ଡ ଅଞ୍ଚଳରେ ସିସିଟିଭି ସ୍ଥାପନ କରିବା ନିମିତ୍ତ କେନ୍ଦୁଝରଗଡ଼ ପୌରପାଳିକାଙ୍କୁ ଅନୁରୋଧ କରାଯାଉଅଛି। ଗତ 2023 ମସିହାଠାରୁ ପ୍ରଚଳିତ ଥିବା ମହିଳାମାନଙ୍କ ରଥ ଟାଣିବା ବ୍ୟବସ୍ଥା ଉପରେ ନିଆଯାଉଥିବା ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥାକୁ ଚଳିତ ବର୍ଷ ମଧ୍ୟ ଅଗ୍ରାଧିକାର ଦେବାକୁ ଆରକ୍ଷୀ ଅଧୀକ୍ଷକ କେନ୍ଦୁଝର ମହୋଦୟଙ୍କୁ ଅନୁରୋଧ କରାଯାଉଅଛି ଏବଂ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହିଳାଙ୍କୁ ରଥ ଟାଣିବାରେ ସୁଯୋଗ ଦେବାରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିବାରୁ ଏଥିନିମନ୍ତେ ଯୋଜନାବଦ୍ଧ ଭାବେ ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦିଆଗଲା। ରଥଯାତ୍ରା ସମୟରେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମାପନ କରିବା ପାଇଁ ପ୍ରତିବର୍ଷ ସ୍ଥାନୀୟ ବିଭିନ୍ନ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରି ଆସୁଅଛନ୍ତି। ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ସୁପରିଚାଳନା ନିମନ୍ତେ ସ୍ଥାନୀୟ କ୍ଲବ୍ମାନଙ୍କର କର୍ମକର୍ତ୍ତାମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ପରିଚାଳନା କରିବେ ବୋଲି ଅନୁରୋଧ କରାଯାଉଅଛି। ତତ୍ପରେ ରଥ ଟଣା ସମୟରେ ଉଭୟ ଭିତର ଏବଂ ବାହାର କର୍ଡନ ମାନଙ୍କରେ ନିୟୋଜିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଗଲା। ଚଳିତ ବର୍ଷ ମଧ୍ୟ ନିୟୋଜିତ ହେବାକୁ ଥିବା ସ୍ୱେଚ୍ଛାସେବୀମାନଙ୍କ ସଂଖ୍ୟାକୁ ପୂର୍ବ ବର୍ଷ ନିୟୋଜିତ ସଂଖ୍ୟାରେ ସ୍ଥିର ରଖି ମହିଳା ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯିବ। ଗତବର୍ଷ ପରି ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଟି ସାର୍ଟ କିମ୍ବା ତାଙ୍କୁ ଚିହ୍ନିତ କରିବା ପାଇଁ ବ୍ୟବସ୍ଥା କରାଯିବ। ନିୟୋଜିତ ସ୍ୱେଚ୍ଛାସେବୀମାନେ ଶୃଙ୍ଖଳିତ ରଥ ଟଣାରେ ସହାୟତା କରିବା ସହିତ ଭକ୍ତମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ସହାୟତା କରିବେ। ସ୍ୱାସ୍ଥ୍ୟ ଏବଂ ପରିମଳ ସେବା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା, ପାହୁଡ଼ ଯାତ୍ରା ଓ ସୁନାବେଶ ଦିନ ବଡ଼ଦାଣ୍ଡରେ ଏକ ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ ରହିବା ସହିତ ଆବଶ୍ୟକୀୟ ଡାକ୍ତର, କର୍ମଚାରୀ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅନୁରୋଧ କରାଗଲା। ଏ ସମ୍ପର୍କରେ ସେ ଗୃହକୁ ଅବଗତ କରିବେ। ସେହିପରି ନିର୍ବାହୀ ଅଧିକାରୀ, କେନ୍ଦୁଝରଗଡ଼ ପୌରପାଳିକା, ବଡ଼ଦାଣ୍ଡ ଓ ଆଖପାଖ ଅଞ୍ଚଳରେ ଥିବା ଡ୍ରେନ୍, ମହିଳା ଆଖିର ସଫା କରି ବ୍ଲିଚିଂ ପାଉଡର ଓ ଫିନାଇଲ୍ ସିଞ୍ଚନର ବ୍ୟବସ୍ଥା କରିବେ। ରଥ ଟଣାରେ ବ୍ୟାଘାତ ନ ଘଟିବା ନିମନ୍ତେ ବଡ଼ଦାଣ୍ଡରେ ସମାଗମ ଥିବା ଜବରଦଖଲ, ଅଳିଆ ଗଦା, ଉଠା ଦୋକାନୀ ଓ ସର୍ବୋପରି ବୁଲା ଗାଈଗୋରୁ ମୁକ୍ତ କରିବା ନିମନ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଅଛି। ଏହା ବ୍ୟତୀତ ନିର୍ବାହୀ ଯନ୍ତ୍ରୀ, ଗ୍ରାମ ପରିମଳ, କେନ୍ଦୁଝରଙ୍କୁ ଅନୁରୋଧ କରାଯାଉଅଛି କି ଆବଶ୍ୟକ ସ୍ଥଳେ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା, ରଥଯାତ୍ରା ସମୟରେ ବଡ଼ଦାଣ୍ଡ

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ ଏଇଠି ରଖୁଛୁ, ନମସ୍କାର।

0: ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝରଙ୍କ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଟିଏମ୍ଏଫ୍ ଏତିକିରେ ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କଟକରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବାବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି

ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବର୍ଷ ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୋକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧର୍ତ୍ତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି।

0: ନିଯୁକ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ 50 6 ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ୍ ଶତକୀୟ ପାଳି ଖେଳିଥିବାବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ଦେଶର ଯୁବା ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi says government empowered youth, women and farmers in last 12 years. India hits out at Pakistan in the United Nations, calls it factory of hate. 5-day BRICS agriculture ministers meeting begins in Indore to focus on food security and empowerment of farmers. Strategic road project Zojila Tunnel achieves final breakthrough, bringing all-weather connectivity between Kashmir Valley and Ladakh closer to reality. Pradhan Mantri Surakshit Matritva Abhiyan completes 10 years. Nationwide celebrations to begin from today. IMD issues red alert for heavy rainfall over Karnataka, Kerala and Mahe. Also predicts heat wave conditions over Delhi, Punjab, Himachal Pradesh, Jammu and Kashmir, Ladakh, Uttar Pradesh, Vidarbh and West Rajasthan. And in men's cricket, India A set target of 278 runs against Sri Lanka A in Tri-Nation A series at Dambulla, Sri Lanka. Prime Minister Narendra Modi today said the government has spared no effort in empowering the country's youth, women and farmers over the past 12 years. In a social media post, Mr. Modi said, with the blessings of 1.4 billion citizens and the spirit of nation first, the government is dedicated to trust, development and public welfare. The Prime Minister noted that as a result of these tireless efforts, today the country has gained a new identity on the global stage, from infrastructure to the digital revolution. Mr. Modi underlined that to realise the resolve of a developed India, the government will continue to move forward relentlessly on the path of service, good governance and prosperity. External Affairs Minister Dr. S. Jaishankar has said the country's foreign policy has witnessed significant transformation in the past 12 years. In a social media post, Dr. Jaishankar said during this period, the government made passport issuance and attestation of documents a seamless experience for the common citizen and provided full support to citizens. He said the government facilitated access for Indian nationals to the global workplace and supported Indian businesses getting market access abroad. He said 44 embassies and consulates were opened to address the needs of Indians. Dr. Jaishankar said these efforts of the government enabled Indians to travel abroad

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3 କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର DBT ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ June 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2 ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି VDF ଏବଂ BSF ପକ୍ଷରୁ ତଲାସୀ ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୋମା

ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମ ମଡେଲ ସୋଲାର ଭିଲେଜ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13-ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ କବାଡ଼ି ଚାମ୍ପିୟନ୍ସିପ୍ର ସେମିଫାଇନାଲ୍ ଆୟୋଜିତ ହୋଇଛି। ସେମିଫାଇନାଲ୍ରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ କଥାଚିତ୍ର ତୁ ମୋ ଆଖି।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶ୍ରୋତାବନ୍ଧୁ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ରାଷ୍ଟ୍ରୀୟ ପ୍ରସାରଣ ସେବାରୁ ଆକାଶବାଣୀ କେନ୍ଦୁଝର। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 199.3 ମିଟର ତଥା 1584 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ବ୍ୟାଣ୍ଡ 100.1 ମେଗାହର୍ଟ୍ଜ ଯୋଗେ। ତା ସହିତ ଶ୍ରୋତାମାନେ ମଧ୍ୟ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ମେଘ ଦୂତ ସାଜିଥିଲା କାଳିଦାସଙ୍କ ମେଘଦୂତ କାବ୍ୟରେ। ଆକାଶରେ ଭାସୁଥିବା ଖଣ୍ଡ ଖଣ୍ଡ ମେଘ ସତରେ ସୃଷ୍ଟି କରେ ଅନେକ ଆବେଗମୟ ଚିନ୍ତାଧାରା। ସେହି ମେଘଖଣ୍ଡ ଏବେ କେତେବେଳେ ଆକାଶରେ ତ କେତେବେଳେ ପରିବର୍ତ୍ତିତ ହେଉଛି ବର୍ଷାରେ। ଆଜିର ଇନ୍ଦ୍ରଧନୁରେ ସେଇ ମେଘକୁ ନେଇ ଗୀତ। ଇନ୍ଦ୍ରଧନୁର ଆରମ୍ଭରେ ଛିଟପାରା ଆଲବମ୍ର ଗୀତ ଗାଇଛନ୍ତି ସୋହମ୍।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଇନ୍ଦ୍ରଧନୁରେ ଏଥର କଣ୍ଠଶିଳ୍ପୀ ମୋନିତା ତ୍ରିପାଠୀ, କଣ୍ଠରେ ଋତୁର ନାଁ ପ୍ରେମ ଆଲବମ୍ର ଗୀତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆକାଶବାଣୀ କେନ୍ଦୁଝର ପ୍ରଚାର କରୁଛି କାର୍ଯ୍ୟକ୍ରମ ଯୁବବାଣୀ।

ପରିବେଶ ଏମିତି ଅସନ୍ତୁଳିତ ହେଉଛି କାହିଁକି? ପରିବେଶର ଅସନ୍ତୁଳନ ହେଉଛି ବିକାଶ ଓ ପରିବେଶର ଅବକ୍ଷୟର କାରଣ। ସଭ୍ୟତାର ବିକାଶ ହେଉଛି ଏବଂ ବିପରୀତ ଦିଗରେ ପରିବେଶର

ଅବକ୍ଷୟ ଘଟୁଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଅବକ୍ଷୟର କାରଣ ଅନେକ। ସେଗୁଡ଼ିକ ମଧ୍ୟରୁ ସବୁଜ ସମ୍ପଦର ଦ୍ରୁତ ଅବକ୍ଷୟ, ସାମୂହିକ ଜଳମଣ୍ଡଳର ଉଚ୍ଚତା ଓ ଉତ୍ତାପ ବୃଦ୍ଧି, ଶିଳ୍ପାୟନରେ ଅଭିବୃଦ୍ଧି, ଓଜନ ସ୍ତରରେ କୃଷ୍ଣ ଗର୍ତ୍ତ, ପ୍ଲାଷ୍ଟିକର ବହୁଳ ବ୍ୟବହାର, ଯାନବାହନର ବହୁଳ ବ୍ୟବହାର ଏବଂ ବିଶ୍ୱରେ ଯୁଦ୍ଧର ଘନଘଟା। ଲାଗୁଛି ସତେ ଯେମିତି ବିଶ୍ୱ ଏକ ବିଷ ବଳୟ ଭିତରକୁ ଠେଲି ହୋଇଯାଉଛି।

ଏବେ ପ୍ରାୟ ଆମେ ଗୋଟିଏ ଶବ୍ଦ ଶୁଣୁଛନ୍ତି, ଆଉ ସେ ଶବ୍ଦ ହେଉଛି ଏଲ୍ନିନୋ, ଜଳବାୟୁ ପରିବର୍ତ୍ତନର ଅନ୍ୟ ଏକ ନାମ। ଏଲ୍ନିନୋ ଏକ ପ୍ରାକୃତିକ ପ୍ରକ୍ରିୟା। ପ୍ରଶାନ୍ତ ମହାସାଗରର କେନ୍ଦ୍ର ଓ କ୍ରାନ୍ତୀୟ ସ୍ଥାନର ଉପରିଭାଗ ଅଧିକ ଗରମ ହେଲେ ଏଲ୍ନିନୋ ସୃଷ୍ଟି ହୁଏ। ଏହି ଏଲ୍ନିନୋର ପ୍ରଭାବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମେତ ଅନ୍ୟାନ୍ୟ ଋତୁକାଳୀନ ବାୟୁ ପ୍ରବାହ ଉପରେ ପ୍ରଭାବ ପକାଏ। ଏ ବର୍ଷର ଏଲ୍ନିନୋ ପ୍ରଭାବରେ ଆମର ମୌସୁମୀ ବାୟୁ ଦୁର୍ବଳ ରହିବ, ବର୍ଷା କମ୍ ହେବ, ମରୁଡ଼ି ପରିସ୍ଥିତି ଉପୁଜିବାର ଆଶଙ୍କା ମଧ୍ୟ ରହିଛି।

ଶ୍ରୋତାବନ୍ଧୁ, ଜୁନ୍ 8 ତାରିଖ ଥିଲା ବିଶ୍ୱ ମହାସାଗର ଦିବସ। ଏହା ପାଳନ କରାଯାଏ ଆମ ଜୀବନରେ ସାଗରର ଗୁରୁତ୍ୱ ଯେ କେତେ ତା ଉପରେ ସଚେତନତା ସୃଷ୍ଟି ପାଇଁ। ଶ୍ରୋତାବନ୍ଧୁ, ଆପଣମାନେ ସମସ୍ତେ ସମୁଦ୍ରକୁ ଯାଇଥିବେ ନିଶ୍ଚୟ। ସମୁଦ୍ରର ବାଲୁକା ଶଯ୍ୟା, ଉଠାପକା ଖେଳ ଖେଳୁଥିବା ଲହରୀ, ଆଉ ସେ ଲହରୀର ଛିଟା କେତେ ବିମୁଗ୍ଧ କରେ କହିଲେ। ଏହି ସମୁଦ୍ର ଯିଏ ପୃଥିବୀକୁ ବା ପୃଥିବୀର ସମସ୍ତ ବସ୍ତୁକୁ ଆପଣେଇ ନିଏ, ସେ ବି ପ୍ରଦୂଷଣରୁ ମୁକ୍ତ ନୁହେଁ। ପ୍ଲାଷ୍ଟିକ, ରାସାୟନିକ ପଦାର୍ଥ, ଶିଳ୍ପ ଆବର୍ଜନା ଏବଂ ତେଲ ପରି କ୍ଷତିକାରକ ପଦାର୍ଥ ସାଗର ପ୍ରଦୂଷଣର ମୁଖ୍ୟ କାରଣ। ସମୁଦ୍ର ଆମକୁ 50% ଅମ୍ଳଜାନ ଯୋଗାଇବା ସହ ନୀଳ ଅର୍ଥନୀତିର ଲାଭ ମଧ୍ୟ ଦିଏ। ସମୁଦ୍ରକୁ ପ୍ରଦୂଷିତ କରିବା ବିନା ସାମୁଦ୍ରିକ ସଂସାଧନର ଉପଯୋଗ ହିଁ ନୀଳ ଅର୍ଥନୀତି। ଏଥର ମହାସାଗର ଦିବସର ବିଷୟ ରହିଛି ରିଇମାଜିନ୍ ବିୟଣ୍ଡ ଦ ୱାର୍ଲଡ ୱି ନୋ ଏ ନ୍ୟୁ ରିଲେସନ୍ସିପ୍ ୱିଥ୍ ଆୱାର ଓସନ୍। ପୁନଃ କଳ୍ପନା, ଆମେ ଯେଉଁ ଦୁନିଆକୁ ଜାଣିଛନ୍ତି ତା ଛଡ଼ା ସମୁଦ୍ର ସହ ଏକ ନୂତନ ସମ୍ବନ୍ଧ ସ୍ଥାପନା।

ତେବେ ଶ୍ରୋତାବନ୍ଧୁ, ପ୍ରକୃତି ଆମ ପାଇଁ ସଜାଇ ରଖିଛି ଅନେକ ଉପହାର। ଆମେ ଆମର ମୂର୍ଖତା ଯୋଗୁଁ ସେ ଉପକାରର କାମଧେନୁ ରୂପୀ ପୃଥିବୀକୁ କ୍ଷତି ପହଞ୍ଚାଉଛନ୍ତି। ଏଇଠି ଯୁବବନ୍ଧୁମାନଙ୍କୁ ଅନୁରୋଧ, କେବଳ ଆମେ ଯୁବବନ୍ଧୁମାନେ ପ୍ରତିଜ୍ଞାବଦ୍ଧ ହୋଇ ଏହି ପୃଥିବୀକୁ ସୁରକ୍ଷିତ ରଖିପାରିବା, ବିଷ ବଳୟରୁ ବିଶ୍ୱ ପରିବେଶକୁ ସୁରକ୍ଷା ଦେଇପାରିବା, ନା କ'ଣ କହୁଛନ୍ତି? ଏହି ପ୍ରଶ୍ନ ସହ ଯୁବବାଣୀ ପରିସରରୁ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକି।

0: ଶେଷ ହେଲା ଯୁବ ଶ୍ରୋତାବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଯୁବବାଣୀକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ କୁମୁଦିନୀ ରାଉତ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର କେନ୍ଦୁଝର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 199.3 ମିଟର ତଥା 1584 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ବ୍ୟାଣ୍ଡ 101.1 MHz। ସମୟ ବର୍ତ୍ତମାନ ଶ୍ରୋତାବନ୍ଧୁ ସମୟ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ।

ଚଳିତ ଅଧିବେଶନର ଶ୍ରୋତାବନ୍ଧୁ, ଆଉ ଅଳ୍ପ ସମୟ ପରେ 6:02 ପ୍ରଚାର କରିବୁ କାର୍ଯ୍ୟକ୍ରମ ବନସୁରଭି ଆଦିବାସୀ ସଙ୍ଗୀତରେ। ଏହି କାର୍ଯ୍ୟକ୍ରମରେ ଆଜି ଶୁଣିବେ ଜୁଆଙ୍ଗ ଗୀତ। ପରିବେଷଣ କରିବେ ଶିଳ୍ପୀ ଫକୀରଚରଣ ଜୁଆଙ୍ଗ ଏବଂ

ସାଥି ରାତି 7ଟାରେ ଆଲବମ୍ ଗୀତ, 7:30ରେ ଆମ ଚାଷବାସ କାର୍ଯ୍ୟକ୍ରମରେ ଆଜି ଶୁଣିବେ ଖମ୍ବ ଆଳୁ ଚାଷ ସମ୍ପର୍କରେ ଆଲୋଚନା କରିବେ ଅମୃତା ମହାପାତ୍ର।

ଆଜି ରାତି 10ଟାରେ ବିଶେଷ ଦ୍ୱିଭାଷୀୟ କାର୍ଯ୍ୟକ୍ରମରେ ଶୁଣିବେ 12th ଇୟର ଅଫ୍ ଗଭର୍ଣ୍ଣମେଣ୍ଟ। ଆଜିର ବିଷୟ ରହିଛି ଆର୍ଥିକ ବିକାଶ ଏବଂ 10:30ରେ କାର୍ଯ୍ୟକ୍ରମ ସିନେ ତରଙ୍ଗ ପ୍ରଚାରିତ ହେବ।

0: এই থিলা শ্রোতা বন্ধু কার্যক্রম সম্পর্কিত সূচনা আকাশবাণী কেন্দুঝর সময় বর্তমান সন্ধ্যা 6:02 প্রচার করুছু কার্যক্রম বন সুরভীরে আজ শুণন্তু জুয়াঙ্গ গীত পরিবেশন করুছেন শিল্পী ফকিরচরণ জুয়াঙ্গ এবং সাথী তা পূর্বর এই বিজ্ঞাপন
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ
2: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାର

0: ଶୁଣିଲେ ଜୁଆଙ୍ଗ ଗୀତ। ପରିବେଷଣ କଲେ ଶିଳ୍ପୀ ଫକୀରଚରଣ ଜୁଆଙ୍ଗ ଏବଂ ସାଥୀ। ବନସୁରଭି କାର୍ଯ୍ୟକ୍ରମ ଶେଷ ହେଲା। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ସନ୍ଧ୍ୟା 6:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
1: ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 43ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: एम आकाशवाणी संप्रति वार्ताः श्रूयन्ताम् प्रवाचिका सुषमा कुमारी। आदौ मुख्य वार्ताः। प्रधानमन्त्री नरेन्द्र मोदी दूरभाषद्वारा कुवैत आमीर इत्यनेन सह पश्चिमेशियायाः विकसितां सुरक्षास्थितिं चर्चितवान्।

ଶ୍ରୋତା ବନ୍ଧୁ, ଆମ ଦେଶ ଭାରତର ଆର୍ଥିକ ଅଭିବୃଦ୍ଧି ଏବେ ଦ୍ରୁତ ହେଉଛି। ପ୍ରତିଟି କ୍ଷେତ୍ରରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି। ଆତ୍ମନିର୍ଭର ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆମେ ଲାଗି ପଡ଼ିଛେ। 2047 ମସିହା ସୁଦ୍ଧା ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ, ତାକୁ ମଧ୍ୟ ସାକାର କରିବା ପାଇଁ ଆମେ ସମ୍ମିଳିତ ଉଦ୍ୟମ କରୁଛେ। ଭାରତର ନାଁକୁ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା କରୁଛେ।

କୃଷି ଉତ୍ପାଦନ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ବନ୍ଦର ଗୁଡ଼ିକ ଦେଇ ପରିବହନ କରାଯାଏ ଏବଂ ଏହି ବନ୍ଦର ଗୁଡ଼ିକ ଯୋଗୁଁ ବିଶ୍ୱର ବିଭିନ୍ନ ବଜାର ସହିତ ଯୋଡ଼ି ହୋଇ ରହିଛି ଭାରତ। ବିଶ୍ୱର ଅଧିକାଂଶ ପର୍ଯ୍ୟଟନ କେନ୍ଦ୍ର ସମୁଦ୍ର କୂଳ ଉପରେ ନିର୍ଭରଶୀଳ। ପର୍ଯ୍ୟଟନ ଶିଳ୍ପ, ହୋଟେଲ ଏବଂ ସ୍ଥାନୀୟ ବ୍ୟବସାୟ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କୁ ସମୁଦ୍ର ଯୋଗାଏ ରୋଜଗାର। ମତ୍ସ୍ୟଜୀବୀ ଓ ରପ୍ତାନିକାରୀଙ୍କ ପାଇଁ ଏହା ଏକ ବିରାଟ ବଜାର। ମାଛ ଓ ଚିଙ୍ଗୁଡ଼ି ରପ୍ତାନୀ କରି ବିଦେଶୀ ମୁଦ୍ରା ଅର୍ଜନ କରନ୍ତି ପୃଥିବୀର ବିଭିନ୍ନ ଦେଶ। ସାମୁଦ୍ରିକ ସମ୍ପଦକୁ ଆଧାର କରି ଇତିହାସ କହେ, ଓଡ଼ିଆ ଜାତି ଯେତିକି ସମରକୂଳ କୁଶଳୀ ସେତିକି ସାଗର ବିଳାସୀ। ଖ୍ରୀଷ୍ଟପୂର୍ବ କାଳରୁ ବିପଦପୂର୍ଣ୍ଣ ସମୁଦ୍ର ଯାତ୍ରାକୁ ସେ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଦରିଆପାରି ନୌବାଣିଜ୍ୟରେ ଅର୍ଜିଥିଲା ସ୍ୱତନ୍ତ୍ର ପରିଚୟ ଓ ପ୍ରତିଷ୍ଠା। ଦିନରେ ସୂର୍ଯ୍ୟ ଓ ରାତିରେ ଆକାଶର ଧ୍ରୁବତାରା, ସପ୍ତର୍ଷି ମଣ୍ଡଳ ଓ ଶିଶୁମାର ଆଦି ନକ୍ଷତ୍ର ସହାୟତାରେ ଦିଗ ନିର୍ଣ୍ଣୟ କରି ସାଧବପୁର ପର୍ଣ୍ଣଭରା ବୋଇତ ପହଞ୍ଚି ଯାଉଥିଲା ବାଲି, ଜାଭା, ସୁମାତ୍ରା, ବୋର୍ନିଓ, ବର୍ମା ଓ ସିଂହଳ ଆଦି ଦେଶରେ। ଦରିଆପାରି ନୌବାଣିଜ୍ୟ ଯୋଗୁଁ ଓଡ଼ିଶାରେ ସୃଷ୍ଟି ହୋଇଥିଲା ସାଧବ ସଂସ୍କୃତି। ନୌବାଣିଜ୍ୟ ଯୋଗୁଁ ସାଧବମାନେ ଏତେ ପ୍ରାଚୁର୍ଯ୍ୟରେ ଅଧିକାରୀ ଥିଲେ ଯେ ସେମାନଙ୍କ ପ୍ରାସାଦରେ ହାତୀଦାନ୍ତର ବିଭିନ୍ନ କାରୁକାର୍ଯ୍ୟ ଖଞ୍ଜା ଯାଉଥିଲା ଏବଂ ସେହି ପ୍ରାସାଦକୁ କୁହାଯାଉଥିଲା ଦନ୍ତା ଗୃହ। କେବଳ ସାଧବ ନିଅନ୍ତି, ବୋଇତ ବାହିନୀର ଅନ୍ୟ ସଦସ୍ୟମାନେ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସ୍ୱଚ୍ଛଳ ଥିଲେ। ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ କୈବର୍ତ୍ତ, ବୋଇତାଇ, ତରାଇ, ପୋଥାଳ, ସାଥୁଆ, ପାଠିଆ, ଶାସମଲ୍ଲ ଓ ସାହୁ ସଂଜ୍ଞାଧାରୀମାନେ ବାସ କରନ୍ତି, ସେମାନଙ୍କ ପୂର୍ବଜମାନେ ଥିଲେ ବୋଇତ ବାହିନୀର ସଦସ୍ୟ। ଅର୍ଥାତ୍ ଏହି ସମୁଦ୍ର ଦେଇ ଆସିଥିଲା ରାଜ୍ୟର ଆର୍ଥିକ ସମୃଦ୍ଧି। ଏହି ଦୃଷ୍ଟିରୁ ସମୁଦ୍ର ସମ୍ପଦକୁ ବିକାଶର ଇଞ୍ଜିନ ଭାବେ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଓଡ଼ିଶା। ବନ୍ଦର ନିର୍ମାଣ ଓ ଆଧୁନିକୀକରଣ ଅର୍ଥ ଦେଶର ଭବିଷ୍ୟତ ନିର୍ମାଣ। ତେଣୁ ଗଞ୍ଜାମ ଜିଲ୍ଲାର ବାହୁଡ଼ା ମୁହାଣରେ ଏକ ଗ୍ରୀନଫିଲ୍ଡ ବନ୍ଦର ନିର୍ମାଣ ହେବାକୁ ଯାଉଛି, ଯାହାଦ୍ୱାରା ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ସହିତ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ। ଏଥିସହିତ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ ହେବାକୁ ଯାଉଛି 150 ନୂତନ ଜାହାଜ ନିର୍ମାଣ ଓ 500 ଯାନ୍ତ୍ରିକ ଡଙ୍ଗାର ଉନ୍ନତିକରଣ ଦ୍ୱାରା ଆଧୁନିକ ମାଛ ବଜାର ସହିତ ଧାମରା, ଚାନ୍ଦବାଲି ଓ ଅସ୍ତରଙ୍ଗ ବନ୍ଦରର ବିକାଶ କାର୍ଯ୍ୟ। ନୀଳ ଅର୍ଥନୀତିର ସମୃଦ୍ଧି ପାଇଁ ଓଡ଼ିଶାରେ ରହିଛି 480 ବ୍ୟାପୀ ସୁଦୀର୍ଘ ବେଳାଭୂମି। ଏଠାରେ ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ଧ୍ୟାନ ଦେଲେ ସମ୍ଭବ ହେବ ନିରନ୍ତର ଆର୍ଥିକ ଅଭିବୃଦ୍ଧି। ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବିଭିନ୍ନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ ହୋଇପାରିଲେ ସାମୁଦ୍ରିକ ଅର୍ଥନୀତି, ବାଣିଜ୍ୟ, ବ୍ୟବସାୟ ମାଧ୍ୟମରେ ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର, ବଦଳିଯିବ ରାଜ୍ୟର ଚିତ୍ର।

ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ

0: କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: आप ई कोर्ट प्लेटफॉर्म पे एक ऐप बनाई और वहां जैसे अपलोड करोगे मजिस्ट्रेट साहब का आदेश, तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର 12 ବର୍ଷ ଏବଂ ତୃତୀୟ ପାଳିର 2 ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
2: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ୍ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକିରି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
0: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME

0: ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା PMSMA ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ PMG ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ SIR ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି SIR କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ଘଣ୍ଟା ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ, ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ

0: ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ମସିହାରେ ବିଶ୍ୱସ୍ତରରେ 142ତମ ସ୍ଥାନରେ ଥିବା ଭାରତ 2025ରେ ଉନ୍ନୀତ ହୋଇ 41ରେ ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025ରେ ଭାରତ ଗ୍ରୁପ୍ ଏର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016ରେ ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 2,24,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ମସିହାରୁ ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀର କଟକ କେନ୍ଦ୍ରରୁ। ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ 7:00 ପ୍ରଚାର କରୁଛୁ ଆଲବମ୍ ଗୀତ। ଆଜିର ଆଲବମ୍ ରହିଛି ରୂପେଲି ନଈଧାରେ। ଏହି ଆଲବମ୍ ପାଇଁ ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଦେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ। କାର୍ଯ୍ୟକ୍ରମର ଆରମ୍ଭରେ କଣ୍ଠଶିଳ୍ପୀ ନିବେଦିତା ଏବଂ ସୋହମ୍।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶୁଣିଲେ ଆଲବମ୍ ଗୀତ। ଆଜିର ଆଲବମ୍ ଥିଲା ରୂପେଲି ନଈ ଧାରେ। ଗୀତ ରଚନା କରିଥିଲେ ନିଜାମ, ସଙ୍ଗୀତ ଦେଇଥିଲେ ପୂର୍ଣ୍ଣ ଖୁଣ୍ଟିଆ, କଣ୍ଠଶିଳ୍ପୀ ଥିଲେ ନିବେଦିତା, ସୋହମ ଏବଂ ମହମ୍ମଦ ଅଜିଜ। ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜିରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଏବଂ ଶ୍ରୀଲଙ୍କାର ଦାମ୍ବୁଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ

0: ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ ଏକ ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜି ରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜି ରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ରାଜ୍ୟର ଆବଣ୍ଟନ ହ୍ରାସ କରାଯାଏ ନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଣ୍ଟନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
1: सभी राज्य के मुख्यमंत्रियों को अनुरोध पत्र लिखा है, उनके पहले भी सहयोग रहा है, इस बात थोड़ा और भी ध्यान दिया जाए। इस बीच में अनेक राज्य के मुख्यमंत्री अपने राज्य की डीजी और चीफ सेक्रेटरी की उपस्थिति में डिस्ट्रिक्ट कलेक्टर की मीटिंग, एसपी की मीटिंग राउंड शुरू किए हैं, जिसमें एनटीए के डीजी स्वयं भी यहाँ से ऑनलाइन जुड़ते हैं। अनेकों राज्यों की मीटिंग होगी, आज जैसे बिहार की मीटिंग था, आने वाले दिनों में भारत सरकार की गृह सचिव भी उस पर एक उच्च स्तरीय मीटिंग लेने वाले हैं।
0: ମନ୍ତ୍ରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଜଡ଼ିତ ଆହ୍ୱାନର ମୁକାବିଲା ପାଇଁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସମେତ ସମସ୍ତ ସାଇବର ସୁରକ୍ଷା ସମ୍ବଳକୁ ନିୟୋଜିତ କରାଯାଇଛି। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାର ଅଭିଯୁକ୍ତ ମନୀଷା ୱାଘମାରେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଯୁକ୍ତି ଶୁଣିବା ପରେ ଦିଲ୍ଲୀର ରାଉସ ଆଭେନ୍ୟୁ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳ ସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047ର ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି

0: ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷି କ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଗତ 10 ବର୍ଷ ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSMA ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃ ମୃତ୍ୟୁ ହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମୀର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନଙ୍କ ନିରନ୍ତର କଲ୍ୟାଣ ଓ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଧ୍ୟାନ ଦେଇଥିବାରୁ କୁଏତ୍ର ଅମୀରଙ୍କୁ ଶ୍ରୀ ମୋଦି ଧନ୍ୟବାଦ ଜଣାଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଦେଶରେ ଜଳ ସଂରକ୍ଷଣ ଏବଂ ଜଳର ସଠିକ୍ ପରିଚାଳନାକୁ ସୁଦୃଢ଼ କରିବା ଲାଗି ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପର ଆଜି ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଉପରାଷ୍ଟ୍ରପତି କହିଛନ୍ତି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ସମେତ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ନମାମି ଗଙ୍ଗେ ଓ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଥିଲା। ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ପୁନଃଭରଣକୁ ସୁଦୃଢ଼ କରିବା ପାଇଁ ନିଆଯାଇଥିବା ଜଳପଞ୍ଚାୟତ ଓ ଜନଭାଗିଦାରୀ ଭଳି ପ୍ରମୁଖ ଯୋଜନାକୁ ମଧ୍ୟ ଶ୍ରୀ ରାଧାକ୍ରିଷ୍ଣନ ପ୍ରଶଂସା କରିଥିଲେ। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କରିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ବୋଲା ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ଦେଇଥିଲେ। ଭାରତ 50 ରନ୍ରେ 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଏ ଦଳ 48.5 ଓଭରରେ ସମସ୍ତ ୱିକେଟ୍ ହରାଇ 276 ରନ୍ କରିବାକୁ ସକ୍ଷମ ହୋଇଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜି ରାମଜୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଶ୍ରମିକ କଲ୍ୟାଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପଞ୍ଜୀକୃତ ଶ୍ରମିକମାନଙ୍କୁ

0: ସାମାଜିକ ନିରାପତ୍ତା ଆଇନ ଅନ୍ତର୍ଗତ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି। ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ଶିକ୍ଷାଗତ, ମୃତ୍ୟୁକାଳୀନ, ଅନ୍ତ୍ୟେଷ୍ଟିକ୍ରିୟା, ବିବାହ ଏବଂ ପ୍ରସୂତିକାଳୀନ ସହାୟତା ଯୋଗାଇ ଦିଆଯାଉଛି ବୋଲି ମାଲକାନଗିରିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ସୂଚନା ଦେଇଛନ୍ତି।
1: ଏହି ସହାୟତା ପାଇବାକୁ ହେଲେ ଶ୍ରମିକ ଭାଇ ଭଉଣୀମାନଙ୍କୁ ଯେକୌଣସି ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଜରିଆରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାରେ 78,000 ଶ୍ରମିକ ପଞ୍ଜୀକରଣ କରିଥିବା ବେଳେ ସମସ୍ତଙ୍କୁ ବିଭାଗ ପକ୍ଷରୁ ଶ୍ରମିକ କାର୍ଡ଼ ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାଲକାନଗିରି ଜିଲ୍ଲାର ମୋଟ 549 ଜଣ ହିତାଧିକାରୀଙ୍କୁ 2,74,39,400 ଟଙ୍କା ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ 72 ଜଣ ହିତାଧିକାରୀଙ୍କୁ 2,07,00,000 ଟଙ୍କା ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଇଅଛି। ଏହା ବ୍ୟତୀତ 66 ଜଣ ହିତାଧିକାରୀଙ୍କୁ 33,00,000 ଟଙ୍କା ବିବାହ ସହାୟତା ପ୍ରଦାନ କରାଯାଇଥିବା ବେଳେ 72 ଜଣ ହିତାଧିକାରୀଙ୍କୁ 3,60,000 ଟଙ୍କା ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ପ୍ରଦାନ କରାଯାଇଅଛି। ଏଥିସହ 46 ଜଣ ହିତାଧିକାରୀଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ କରାଯାଇଥିବା ବେଳେ 293 ଜଣ ହିତାଧିକାରୀଙ୍କୁ 26,19,400 ଟଙ୍କା ଶିକ୍ଷାଗତ ସହାୟତା ପ୍ରଦାନ କରାଯାଇଅଛି। ଜିଲ୍ଲାର ଯେଉଁ ଶ୍ରମିକ ଭାଇ ଭଉଣୀମାନେ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିନାହାନ୍ତି ସେମାନେ ନିଜକୁ ପଞ୍ଜୀକରଣ କରି ସରକାରଙ୍କର ଏହି ଯୋଜନାର ଲାଭ ଉଠାନ୍ତୁ।
0: ଜିଲ୍ଲାରେ ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଚାଷୀଙ୍କ ସାମାଜିକ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଗତ 21 ତାରିଖରେ କୋରୁକୁଣ୍ଡା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ଛେଳି ପାଳନ, ବ୍ରଏଲର ଫାର୍ମିଂ, ହାଚେରୀ, ଗୋଖାଦ୍ୟ ଉଦ୍ୟୋଗ ଏବଂ ଏମ୍କେୟୁୱାଇ ଗୋପାଳନ ୟୁନିଟ୍ର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି, ବଜାର ସଂଯୋଗୀକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପୁଲିସ୍ ସାଲେରୀ ପ୍ୟାକେଜ୍ ଅନ୍ତର୍ଗତ ମୃତ ପୁଲିସ୍ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଏସ୍ବିଆଇର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗ ଦେଇଥିଲେ। 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରକୁ 10,00,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନାରେ 3 ପରିବାରକୁ 2,00,000 ଟଙ୍କା ଲେଖାଏଁ ବୀମା ସହାୟତା ମିଳିଛି। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଆରମ୍ଭ ହୋଇଛି। ମାଲକାନଗିରି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ 549 ଜଣ ବିଏଲ୍ଓ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି ଏବଂ ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଜୁନ୍ 28 ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ପରେ ଜୁଲାଇ 5 ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ବିକଶିତ ଓଡ଼ିଶା ଭିଜନ 2036ରୁ 2047 ଅନ୍ତର୍ଗତ ମଡେଲ ଭିଲେଜ୍ ମିଶନ ଓ ସେତୁ ଯୋଜନାର ମିଳିତ ସମୀକ୍ଷା ବୈଠକ ମାଲକାନଗିରିରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାରେ 111 ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମରେ ପରିଣତ କରିବା ସହ ସ୍ୱାଭିମାନ ଅଞ୍ଚଳରେ ରାସ୍ତା, ସେତୁ, ପାନୀୟ ଜଳ, ସେଚନ, ଶିକ୍ଷା ଓ ବିଦ୍ୟୁତ୍ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା 15 ଜୁନ୍ ସୁଦ୍ଧା ବେସ୍ ଲାଇନ୍ ସର୍ଭେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ଚିତ୍ରକୋଣ୍ଡାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଚିତ୍ରକୋଣ୍ଡା ଡ୍ୟାମ୍ରୁ ଡୋରାଘାଟ ଗ୍ରାମ ପର୍ଯ୍ୟନ୍ତ 4 କିଲୋମିଟର ଦୈର୍ଘ୍ୟର ଟ୍ରେକିଂ ରୁଟ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏସ୍ପି ବିନୋଦ ପାଟିଲ ଏଚ୍ ଏବଂ ଡିଏଫ୍ଓ ସାଇ କିରଣ ଡିଏନ୍ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ 7:30। ପ୍ରଜାର କୁରୁଜ କାର୍ଯ୍ୟକ୍ରମ ଆମ ଚାଷବାସ, ତା ପୂର୍ବରୁ ଶ୍ରୋତାବନ୍ଧୁ ଏହି ବିଜ୍ଞାପନ।
3: କେନ୍ଦୁଝର ଜିଲ୍ଲାର ବିଶ୍ୱାସଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲାରୀ ଓ କନକ ଗାର୍ମେଣ୍ଟସ୍।
4: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲାରୀକୁ ଆସନ୍ତୁ।
3: କନକ ଜୁଏଲାରୀ, ବିଏସ୍ ମଲ, ଧୋପାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
5: ପଶୁପକ୍ଷୀଙ୍କୁ

0: ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
3: ଗାଁ ହେଉ ବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।

0: ଓ ଗୌରା ଭାଇ,
1: ଜୁହାର ଜୁହାର ମଧ୍ୟ ଭାଇ।
0: ଜୁହାରେ ଜୁହାରେ। ଏ କାଲି କଥା ଦେଇଥିଲ, ପୁଣି ଆସିଲା ବେଳକୁ ଟିକେ ବିଳମ୍ବ କାହିଁକି? ଓ
1: ହଁ, ମୋ ମଧ୍ୟ ଭାଇ ଟିକେ ଭୟ ରହିଗଲା ତ, ସେଥିପାଇଁ ବିଳମ୍ବ ହେଇଗଲା ଟିକେ। ଆଉ
0: ପଶ୍ଚିମ ଆକାଶକୁ ଚାହିଁ ଦେଇଥିବ, କଳା ହାଣିଆ ମେଘଟା ଯେତେବେଳେ ଆସୁଛି,
1: ସେଇ କଥା
0: ଛତା ନେବି କି ନେବି ନାହିଁ, ପୁଣି ବୈଠକ ଘରକୁ ଗଲେ କିଏ ଥିବେ କି ନଥିବେ, ମନରେ କେତେ କଣ ସଂଶୟ ଥିବ।
1: ସେଇ କଥା ପା ମାଧ୍ୟ ଭାଇ, ତାପରେ ଦେଖ ଯେମିତି ଅଦିନିଆ କୁଆପଥର ବର୍ଷା ହଉଛି, ସେଥିପ୍ରତି ବି ଟିକେ ଭୟ ରହୁଛି ବୋଲି ବୈଠକ ଘର ଆଡେ ଆସିବି କି ନ ଆସିବି ବୋଲି ମନରେ ଆଜି ଭାବିଥିଲି। ଆଉ
0: ଭୟ ରହୁଛି କଣ, ଯୋଉ ଚାଷୀ ଭାଇମାନେ ବର୍ତ୍ତମାନ ସମୟରେ ଭଲ ଦୁଇଟା ବିଲାତି ଫସଲରୁ ଅମଳ ପାଇବେ ଚାହିଁ ବସିଥିଲେ, କିନ୍ତୁ କୁଆପଥର ବା ତାଙ୍କ ଫସଲରେ ଏମିତି ମାଡ଼ ହେଇଯାଇଛି ଯେ ସେ ବିଲାତି ଗଣାକ ବର୍ତ୍ତମାନ କେବଳ ଖାଲି ଗୋରୁ ମୁହଁରେ ଯାଉଛି।
1: ସେଇ କଥା ପା ମାଧ୍ୟ ଭାଇ, ଖାଲି ଯେ ବିଲାତି କଥା ନୁହେଁ, ଆହୁରି ଅନେକ ବି ମାନେ ପନିପରିବା ଯୋଉ ଚାଷୀ ଭାଇ ଭଉଣୀ ମାନେ ଆମର କରିଥିଲେ, ପ୍ରାୟତଃ କ୍ଷତି ସହିଛନ୍ତି ବୋଲି ଆମେ ଆଶା କରୁଛୁ।
0: ହେଲେ ବର୍ତ୍ତମାନ ଏଇ ଯୋଉ ପରିସ୍ଥିତି ଦେଖାଦେଉଛି, ୟାର ମୂଳ କାରଣ ହେଲା ଆମର ଯୋଉ ଅସନ୍ତୁଳିତ ପରିବେଶ।
1: ହଁ, ଅଦିନିଆରେ ବର୍ଷା ହଉଛି, ଖରା ଟାଇମରେ ବର୍ଷା ବି ହଉଛି,
0: ଖରା ଦିନେ କାଳ ବୈଶାଖୀ ବର୍ଷା ହୁଏ, ହେଲେ ଏଥର ଯେମିତି ଲଗାଣ ହେଇଯାଉଛି, ଅନେକ ଚାଷୀ ଭାଇ ଆମର ଖରାଟିଆ ହଳ କରିବାରୁ ବଞ୍ଚିତ।
1: ସେଇ କଥା ପା ମାଧ୍ୟ ଭାଇ, ପାଣିପାଗ କଥା ଆମେ ତ କହିପାରିବାନି, କେତେବେଳେ ବର୍ଷା କେତେବେଳେ ଖରା, ତା ପ୍ରକୃତି ହାତରେ ହିଁ ରହୁଛି, ସେଥିପ୍ରତି ଆମେ ମାନେ ଟିକେ ସଜାଗ ହେବା ଦରକାର। ଆଉ
0: ନିହାତି ନିହାତି, ସେଥିପାଇଁ ପରିବେଶକୁ ଯେତେ ଶୀଘ୍ର ଆମେ ସଜାଡିବା ସେଇଟା ଆମ ସମସ୍ତଙ୍କ ପାଇଁ ଭଲ। ଗୌରା ଭାଇ,
1: ହଁ ଭାଇ,
0: ପରିବେଶ ପ୍ରତି ସଚେତନ ହେବା ଏଇଟା ସମସ୍ତେ ଆମେ ଜାଣୁଛେ ଯେ, ହେଲେ ମଝିରେ ମଝିରେ ଯେମିତି ଆମର କାଳ ବୈଶାଖୀ ବର୍ଷା ହଉଛି, ଅନେକ ଲୋକ ଯେତେବେଳେ ଯେ ଝଡ଼ ବର୍ଷା ଛାଡି ଯାଉଛି, କିଏ ଛୁଆ ପିଲାଙ୍କୁ ଧରିକି ଆମ୍ବ ତୋଟାକୁ ଦୌଡ଼ିଲାଣି ତ, କିଏ
1: ଜାମୁ ଗଛ କୋଳିମୂଳେ
0: ଗୋଟେଇବା ପାଇଁ।
1: କିନ୍ତୁ ମାଧିଆ ଭାଇ, ୟା ଯୋଗୁଁ ଯେ କେତେ କ୍ଷତି ସହୁଛନ୍ତି ସେ କଥା ତମେ ଜାଣିଛ କି ନାହିଁ କହିଲ? କେତେବେଳେ ଗଛର ଡାଳ ଭାଙ୍ଗି ଯାଇକି ମାନେ ଉପରେ ପଡିବ, ଯାହାଦ୍ୱାରା ଅମୂଲ୍ୟ ଜୀବନ ବି କେତେବେଳେ ଯାଇପାରିବ।
0: ତା ସହିତ ୟା ପୂର୍ବରୁ ଯେମିତି କଥା ହଉଥିଲେ ଯୋଉ ପରିବେଶର ଅସନ୍ତୁଳନ ଯୋଗୁଁ,
1: ହଁ ପା,
0: ଜଙ୍ଗଲୀ ହାତୀ,
1: ହଁ,
0: ଜଙ୍ଗଲୀ ଭାଲୁ,
1: ହଁ,
0: ତାଙ୍କ ସହିତ ମଧ୍ୟ ସାମ୍ନାସାମ୍ନି ହେଇକି ଅନେକ ଜୀବନ ଅକାରଣରେ ଝଡି ଯାଉଛି।
1: ସେଇ କଥା ମାଧିଆ ଭାଇ, ଏମିତି ତ ଆମେ ବୈଠକ ଘରେ ସବୁବେଳେ ଆଲୋଚନା କରନ୍ତି, ଛୋଟ ଛୁଆମାନଙ୍କୁ କୌଣସି କାମରେ ଲଗେଇବା ଆଦୌ ଠିକ୍ ନୁହେଁ।

0: ହଁ, କିନ୍ତୁ ବେଳେବେଳେ ବାପା ମା ମଧ୍ୟ
1: ହଁ ବା
0: ମାନେ ଜାଣିକି କେମିତି ଆମେ ଭଲ ଦିଟା ଆମ୍ବ ଗୋଟେଇବୁ କି କେମିତି ଆମେ ଜାମୁ ଦିଟା ଅଧିକ
1: ଅଧିକ
0: ଗୋଟେଇବୁ,
1: ପାଇବୁ,
0: ସେଥିପାଇଁ ସାଙ୍ଗରେ ତାଙ୍କୁ ନେଇକି
1: ନେଇକି
0: ଯାଉଛନ୍ତି,
1: ଆସନ୍ତି ପୁଣି ସେ ଜାମୁ ଗୋଟିକୁ ନେଇକି ଯେଉଁ ବଜାରରେ ବିକ୍ରି ବଟା କରୁଛନ୍ତି ସେଇଠୁ 2 ପଇସା ପାଇବା ବୋଲି ଆଶା ବି ରଖୁଛନ୍ତି।
0: ରଖୁଛନ୍ତି। ୟାରି ଫଳରେ କିନ୍ତୁ ଅସୁବିଧା କ'ଣ ହେଉଛି,
1: ହଁ
0: ପିଲାଟାକୁ ଯେତେବେଳେ ଆମେ ଛୋଟବେଳୁ କାମରେ ଲଗେଇ ଦେଉଛନ୍ତି,
1: ହଁ ହଁ
0: ସେ ପାଠ କ୍ଷେତ୍ରରେ ଆଗେଇ ପାରୁନାହିଁ, ତାର ଶିକ୍ଷାର ବିକାଶ
1: ହେଇପାରୁ ନାହିଁ।
0: ହେଇପାରୁନାହିଁ।
1: ଛୋଟବେଳୁ ମାନେ ଟଙ୍କା ଆଦାୟ କରିବାର ନିଶା ରହିଗଲା ମନରେ,
0: ହଁ ହଁ
1: ଆଉ ସେଇ କାମ ପ୍ରତି ସିଏ ଆଉ ମାନେ ଏମିତି ଭାବରେ ନିଜକୁ ମାନେ ସାମିଲ କରିଦେଲା ଯେ ପାଠ ପଢ଼ିବା ଆଉ 2 ଅକ୍ଷର ପାଠ ପଢ଼ିବା ପାଇଁ ତାର ଆଉ ମନ ଇଚ୍ଛା ହବ
0: ମୁକ୍ତ
1: ନାହିଁ।
0: ଭାବରେ ଯେତେବେଳେ ପିଲାଟି ଆମର ମାନେ ପ୍ରାକୃତିକ ପରିବେଶରେ
1: ହଁ ହଁ
0: ଗଛ ପତ୍ର ନଦୀ ନାଳ ସହିତ ସେ ଖେଳି ବୁଲିଲା,
1: ହଁ
0: ପରବର୍ତ୍ତୀ ସମୟରେ ଯେତେବେଳେ ତାକୁ ଆମେ ବିଦ୍ୟାଳୟ ମୁହାଁ କରୁଛୁ, ପାଠ ପଢିବା ପାଇଁ ଗୋଟେ ଘରେ ଆବଦ୍ଧ କରି ରଖୁଛୁ,
1: ହଁ
0: ସେତେବେଳେ ତାର ମନ ସେଇଠି ଲାଗୁନାହିଁ।
1: ଲାଗୁନାହିଁ।
0: ସେଇଥିପାଇଁ ଅନ୍ତତଃ ଛୋଟବେଳୁ କେମିତି ପିଲାମାନଙ୍କୁ ଆମେ ପାଠ ମୁହାଁ କରିବା, ସେମାନଙ୍କର ଭବିଷ୍ୟତ ଗଠନ ପାଇଁ ତାଙ୍କୁ ଆମେ ସବୁବେଳେ ପ୍ରବର୍ତ୍ତାଇବା।
1: ହଁ ହଁ
0: ବାବୁରେ, ବର୍ତ୍ତମାନ ମାନେ ଛୋଟବେଳୁ ତୁ ଯଦି ପାଠ ମୁହାଁ ହେଇଥିବୁ, ତାହେଲେ ଦୁନିଆଟା କେତେ କ'ଣ ଆଗେଇ ଗଲାଣି ସେ ବାବଦରେ ତୋର ଧାରଣା ହେବ,
1: ହଁ
0: ଭଲ ମନ୍ଦ କୋଉଟା ତୁ ଜାଣିପାରିବୁ।
1: ପାଠ 2 ଅକ୍ଷର ପଢ଼ିଥିଲେ ସରକାରଙ୍କର ଯୋଉ ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହଉଛି ତାକୁ କାମରେ ଲଗେଇକି ଭବିଷ୍ୟତରେ ନିଜର ଜୀବନକୁ ସୁରୁଖୁରୁରେ ଭାଇ ଜି ପାରିବୁ,
0: ଜି ପାରିବୁ।
1: ସେଇ କଥା,
0: ପାଠର ମୂଲ୍ୟ କେତେ କେବଳ ଖାଲି ପାଠୁଆ ମାନେ ଜାଣିଛନ୍ତି, ଆଉ ଯୋଉ ପରିବାରରେ ପାଠକଙ୍କ ସଂଖ୍ୟା ଅଳ୍ପ ଅଛି, ସୀମିତ ଅଛି, ସେମାନେ ତାଙ୍କ ପିଲାଙ୍କୁ ବର୍ତ୍ତମାନ ମଧ୍ୟ ବିଭିନ୍ନ କାମରେ ଛୋଟବେଳୁ ତାଙ୍କୁ ନିୟୋଜିତ କରୁଛନ୍ତି, ଯାହାଫଳରେ ଶିଶୁ ଶ୍ରମିକ ପ୍ରଥା ଆମ ସମାଜରୁ ସହଜରେ ହଟି
1: ପାରୁ ନାହିଁ। ସେଇ କଥା ମାଧ୍ୟ ଭାଇ, ଯୋଉ ଶିଶୁ ଶ୍ରମିକ କଥା ଆଜି ଆମେ ଆଲୋଚନା କରୁଛନ୍ତି, ଦେଖ ଶିଶୁ ଶ୍ରମିକକୁ ମାନେ କିଭଳି ଭାବରେ ନିବୃତ୍ତ କରାଯାଇପାରିବ, ଶିଶୁ ଶ୍ରମିକକୁ କିଭଳି ଭାବରେ ସମାଜରୁ ହଟାଯାଇ ପାରିବ, ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରାୟ ଏଥିପାଇଁ ବି ଗୋଟେ ଦିବସଟିଏ ପାଳନ କରାଯାଉଛି।
0: ସରକାରୀ ସ୍ତରରେ ଶିଶୁମାନଙ୍କୁ କାମରେ ନିୟୋଜିତ କରିବା ନାହିଁ, ଏଥିପାଇଁ ନୀତି ନିୟମ କରିଦେଲେ ଚଳିବ ନାହିଁ। ଆମ ସମାଜର ପ୍ରତ୍ୟେକ ପରିବାରର ଲୋକ, ଆମର ଛୋଟ ଛୋଟ କୁନି ପିଲାମାନେ କେମିତି ଭାରି କାମରେ ନିୟୋଜିତ ହେବେ ନାହିଁ, ସେଥିପ୍ରତି ଯଦି ଟିକେ ସଚେତନ ହେଲେ, ତାହେଲେ ଯାଇକି ସମାଜରେ ଯୋଉ
1: ଶିଶୁ ଶ୍ରମିକ ପ୍ରଥା ରହିଛି ତାହା ସମ୍ପୂର୍ଣ୍ଣ ମାତ୍ରାରେ ଦୂରେଇ
0: ଯାଇପାରିବ।
1: ସେଇ କଥା ମାଧ୍ୟ ପାଇଁ ଯୋଉ ଶିଶୁ ଶ୍ରମିକ କଥା ଆଜି ଆମେ ଆଲୋଚନା କରୁଛନ୍ତି, ଆସନ୍ତା 12 ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ହେଲା ପୁରା ବିଶ୍ୱସ୍ତରରେ ପାଳନ କରାଯାଉଛି ପୁରା ୱାର୍ଲଡ ଡେ ଏଗେନ୍ଷ୍ଟ ଚାଇଲ୍ଡ ଲେବର।
0: ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅନ୍ତତଃ ଆମ ସମାଜରୁ କେମିତି
1: ଶିଶୁ ଶ୍ରମିକ ଆମେ
0: ପ୍ରଥାକୁ
1: ଦୂରେଇ ଦେଇପାରିବ। ତେବେ ସେଇ କଥା ମାଧ୍ୟ ଭାଇ, ଆମେମାନେ ଯଦି ସଚେତନ ହବା, ସମସ୍ତେ ସଚେତନ ହେଲେ ଏଇ ଯେଉଁ ଶିଶୁ ଶ୍ରମିକ ପ୍ରଥା ଯାହା ରହୁଛି, ଶିଶୁ ଶ୍ରମିକ ସମ୍ପୂର୍ଣ୍ଣ ମାତ୍ରାରେ ଆମେ ଦୂରେଇ ଦେଇପାରିବା।
0: ଆଉ ଶିଶୁ ଶ୍ରମିକମାନଙ୍କୁ ଛୋଟବେଳୁ କାମରେ ଲଗେଇକି ଯୋଉ ବାପା ମା ମାନେ 2 ପଇସା ରୋଜଗାର କରିବା ପାଇଁ
1: ଆଶା
0: ରଖୁଛନ୍ତି, ଅନ୍ତତଃ ଏବେଠାରୁ ସେମାନେ
1: ସଚେତନ ହୁଅନ୍ତୁ,
0: ଆଉ ପିଲାମାନଙ୍କୁ ଛୋଟବେଳୁ ପାଠ ପଢିବା ପାଇଁ ଟିକେ
1: ପ୍ରବର୍ତ୍ତାନ୍ତୁ। ସେଇ କଥା ମାଧ୍ୟ ଭାଇ, ସବୁରି ମୂଳରେ ମା ସା ଭରସା, ସେଇ ମା ସମସ୍ତଙ୍କୁ ସହାୟ ହୁଅନ୍ତୁ, ସଦ୍ବୁଦ୍ଧି ଦିଅନ୍ତୁ, ତାଙ୍କରି ନାଁ କାର୍ଯ୍ୟକ୍ରମରେ ନେବା, ତାପରେ ଆମ କାର୍ଯ୍ୟକ୍ରମ ଆଗକୁ ବଢେଇବା ଆଉ।

0: ଗୌରା ଭାଇ,
1: ହଁ ହଁ
0: ଏଇ 2 ଦିନ ତଳେ ଟିକେ ସହର ତଳି ଗାଁ ଆଡକୁ
1: ଯାଇଥିଲି।
0: ହଁ, ସକାଳ ବେଳା ଘରର ବୋହୁ ପଡ଼ିଶା ଘରୁ ସାରୁ 2ଟା ଆଣିକି ସେ ସିଆର କାଟିକି ପୋତି ଦେଉଥାନ୍ତି। ପୁଣି ତାଙ୍କର ଶାଶୁ ଯିଏ ସେ ବୁଢ଼ୀ ବୟସରେ ବି ନଈ ନଈ ଘାସ 2ଟା ବାଛି ଦେଉଛନ୍ତି। ଏଇ ଦୃଶ୍ୟ ଦେଖିକି ଅନ୍ତତଃ

0: ସେଇ କଥା ମଧ୍ୟ ଭାଇ, ଏବେର ଜୀବନ ପୁରା ସୌଖିନିଆ ଜୀବନ
1: ହଁ ହଁ
0: ହେଇଗଲାଣି।
1: ହଁ
0: ଆମେ ଯଦି ବିଗତ ବର୍ଷକୁ ଫେରିଯିବା, କେତେ ଜୀବନ ସୁଖମୟ ଥିଲା କହିଲ ଦେଖିବା।
1: ଏ ଖରାଦିନ ଖରା ହବ
0: ହଁ
1: ସମସ୍ତେ ଜାଣିଛେ,
0: ହଁ ହଁ
1: କିନ୍ତୁ ଏଇ ଯୋଉ ଖରା ଦାଉରୁ ନିଜକୁ ରକ୍ଷା
0: ରକ୍ଷା
1: କରିବା ପାଇଁ
0: କରିବା
1: ଛତା
0: ପାଇଁ
1: ତ ସମସ୍ତେ ଧରିବା,
0: ହଁ
1: ହେଲେ ଘରକୁ ପଶିଗଲେ ଦେହରେ ଯୋଉ ତତଲା ହାୱା ବାଜୁଛି,
0: ହଁ ହଁ
1: ଏଥିପାଇଁ ପଙ୍ଖା ଚଲେଇବା ସେଇଟା ସାଧାରଣ କଥା,
0: ପଙ୍ଖା
1: କିନ୍ତୁ ଯାହାରି ଅଣ୍ଟିରେ ଟିକେ ଧନ ଅଛି ସେମାନେ ଏବେ ଯୋଉ ଶୀତଳୀକରଣ ଯନ୍ତ୍ର
0: ଯନ୍ତ୍ର
1: ଏସି ବ୍ୟବହାର କରୁଛନ୍ତି, ୟାରି ଫଳରେ ତାଙ୍କ ଘର ସିନା ଶୀତଳ ହେଲା, ସେମାନେ ଥଣ୍ଡା ପାଇଲେ, ହେଲେ ତାଙ୍କୁ ଥଣ୍ଡା ପବନ ଦେବା ପାଇଁ ଯୋଉ ଯନ୍ତ୍ରଟେ ଲାଗିଛି ସିଏ ଯୋଉ ଗରମ ପବନ ବାହାର ଅଞ୍ଚଳକୁ ଛାଡୁଛି ସମାଜରେ ବିସ୍ତାରଣ କରି ଚାଲିଛି, ୟାରି ଯୋଗୁଁ ଗରମ ବଢି ବଢି ସେଟା ଯାଉଛି, ଥଣ୍ଡା ହେବାର ନା ନଉନି।
0: ଠିକ କଥା ଟିକେ ମାଧିଆ ଭାଇ କହିଲ ଯେ, ହେଲେ ଏଇଠି ମୁଁ କହି ରଖିବି, ମଣିଷ ଜୀବନରେ ତାର ନିଜର ଯେତିକି କର୍ତ୍ତବ୍ୟ ସେ ସେତିକି କର୍ତ୍ତବ୍ୟ ହିଁ
1: କରୁ। ମାଉସୀ ଜଣକ ଯେମିତି ଅଣ୍ଟା ନଇଗଲା ପଛେ
0: ହଁ
1: ସେ ଘାସ ଆସି ଚାଲିଛନ୍ତି,
0: ହଁ ହଁ
1: ମାନେ ଯେପର୍ଯ୍ୟନ୍ତ ମଣିଷ ଜୀବନ ଅଛି ସେ
0: ହଁ
1: ପର୍ଯ୍ୟନ୍ତ ଆମେ କିଛି ନା କିଛି ପରିଶ୍ରମ କଲେ ଯାଇକି ଦେହ ଆମର ସୁସ୍ଥ
0: ରହିବ। ଆଉ ଘରେ ବସି ରହିଲେ ନିଜେ ଅଳସୁଆ ହେବା ସହିତ ନିଜ ଶରୀରକୁ ବି ଆମେ ବିଭିନ୍ନ ରୋଗରେ ଶିକାର ଆମେ କରାଇବା।

0: ଖମ୍ବ ଆଳୁ ଅଦା ହଳଦୀ ଏଇସବୁ ରୋପଣ କରିବାର ପ୍ରକୃଷ୍ଟ ସମୟ ହେଲା ଏଇ ବର୍ତ୍ତମାନ ସମୟଟି।
1: ବର୍ତ୍ତମାନ ସମୟଟିଏ ଠିକ କଥା ଟିକେ ମାଧ୍ୟମ ଭାଇ କହିଲ, ଯୋଉ ଖମ୍ବ ଆଳୁ କଥା ବି କହୁଛ, ପ୍ରକୃଷ୍ଟ ସମୟ ହଉଛି ଏଇଟା। ଆମେ ଯଦି ଏଇ ସମୟରେ ଖମ୍ବ ଆଳୁ କିଛିଟି ବାଡ଼ିରେ ପୋତି ଦେଇଥିବା, ଖମ୍ବ ଆଳୁ ବି ମାନେ ଯେତେବେଳେ ଉତ୍ପାଦନ କରିବା ସେତେବେଳେ ବି ମାନେ ଭଲ ଚାହିଦା ରହିବ।
0: ତେବେ ନୂଆ କରିକି ଯୋଉମାନେ ଚାଷରେ ହାତ ଦଉଛନ୍ତି ସେମାନେ ହୁଏତ ପ୍ରଶ୍ନ କରିପାରନ୍ତି,
1: କେମିତି ଆମେ
0: କୋଉ ସମୟରେ କୋଉ ଫସଲଟାକୁ ଆମେ ମାଟିରେ ପୋତିବା।
1: ସେଇ
0: କଥା ଯୋଉ କନ୍ଦ ଜାତୀୟ ଫସଲ, ଯେ ହଳଦୀ ହେଲା, ସାରୁ ହେଲା, ଅଦା ହେଲା, ଖମ୍ବ ଆଳୁ ହେଲା, ବର୍ତ୍ତମାନ ସମୟରେ ଦେଖ ସେ ଆପେ ଆପେ ସେ ଯୋଉ କନ୍ଦରୁ ସେ ଗଜାଟିଏ ବାହାରି ସାରିଲାଣି। ମତେ ସେ ଆମକୁ ଜଣେଇ ଦେଲାଣି ବର୍ତ୍ତମାନ ମୁଁ ମାଟିରେ ପୋତିବା ଉପଯୋଗୀ ହେଇଗଲାଣି, ମତେ ମାଟିରେ ପୋତି ଦିଅ।
1: ସେଇ କଥା ମାଧ୍ୟ ଭାଇ ଆଜି ବୈଠକ ଘରେ ସେଇ ଖମ୍ବ ଆଳୁ ସମ୍ପର୍କରେ ଆଲୋଚନା ଟିକେ ଶୁଣିବା।
0: ଖମ୍ବ ଆଳୁ ସମ୍ପର୍କରେ ଚାଷ,
1: ହଁ
0: ହଉ ଶୁଣିଲ,
1: କେମିତି କଣ ଆମେ ଏଇ ଖମ୍ବ ଆଳୁ ଚାଷ କରିବା ସେଇ ବିଷୟରେ ବି ଜାଣିବା। ଆଉ ଏଇ ବିଷୟରେ ଆଲୋଚନା କରୁଛନ୍ତି ଜଣେ କୃଷି ବିଶେଷଜ୍ଞ ଅମ୍ରିତା ମହାପାତ୍ର ମହାଶୟା ଆପଣେ।
2: ଖମ୍ବ ଆଳୁ ଗୋଟେ ଏଭଳିଆ ଗୋଟେ ଆଳୁ, ଏଇଟା ଗୋଟେ ବହୁତ ଲାଭଜନକ ଫସଲ, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରିହେବ। ଏଇଟା ନର୍ମାଲି ଆପଣଙ୍କର ଆନ୍ଧ୍ରପ୍ରଦେଶ ଆଉ ତାମିଲନାଡୁ ମାନେ ଏଇ ଏରିଆରେ ସେମାନେ ପୁରା ପନିପରିବା ଭାବରେ ତାଙ୍କୁ ସୀମିତ ଭାବରେ ତାଙ୍କ ବାଡ଼ି ବଗିଚାରେ ବି କରନ୍ତି। ଆଉ ଗୋଟେ ଜିନିଷ ହଉଛି ଗୋଟେ ଦୁଇ ପ୍ରକାର ଥାଏ ଖମ୍ବ ଆଳୁ, ଗୋଟେ ହଉଛି ଯୋଉ ଖମ୍ବ ଆଳୁ ଦେଶୀ ଆଳୁ ଯୋଉଟା ଆମର, ଆଉ ଗୋଟେ ଛୋଟ ଦେଶୀ ଆଳୁ। ଗୋଟେ ଗୋଟେ ଦେଶୀ ଆଳୁ ଦେଖିଛନ୍ତି ବହୁତ ବଡ ହବ, ଆକାର ବହୁତ ବଡ, ଓଜନ ବି ଅଧିକା, ଆଉ ଗୋଟେ ଅଛି ଛୋଟ। ଆଉ ସେ ଏଠିକାର ବେଶୀ ହଉଛି ଧଳା ଖମ୍ବ ଆଳୁଟା ବେଶୀ ଚାହିଦା। ତାପରେ ବି ଏଇଟାକୁ ଏତେ ଲାଭଜନକ ଫସଲ ଯେ ଆପଣ ୟା ପାଇଁ ଅଧିକା ଖର୍ଚ୍ଚ ଦରକାର ନାହିଁ, ବିଲକୁଲ ବହୁତ କମ ଖର୍ଚ୍ଚ। ଆପଣ ତାର ମାନେ ଲଗେଇଦେବେ ତାର ପୁଆ ଆଣିକି, ତାକୁ ଲଗେଇବା ସମୟ ହଉଛି ମେ ଜୁନ, ଠିକ ବର୍ଷା ଆସିବା ପୂର୍ବରୁ ଲଗେଇ ଦେଇକି, ତାପରେ ତାକୁ ଆପଣ ଯଦି ଚାହିଁବେ ରଞ୍ଜାଟା ଦେଇପାରିବେ, ତାକୁ ଆପଣଙ୍କର ଯୋଉ ଅଛି ପୋଖରୀ କଡ କଡ ସାଇଡ୍ରେ ଲଗେଇ ପାରିବେ କି ଆପଣଙ୍କର ବାଡ଼ କଡରେ, ଯେହେତୁ ଏଇଟା ମାଟିରେ ହଉଛି ଆର କିଛି ଅସୁବିଧା ନାହିଁ କି ଯେମିତି ମାଙ୍କଡ ଖାଇଗଲା, ମାନେ ଏଭଳିଆ କିଛି ମାନେ କ୍ଷତି ହବନି, ଆଉ ଜଗିବା ପାଇଁ ବି ଏତେ ଦରକାର ପଡ଼େନି। ଏଇ ଯୋଉ ଆପଣଙ୍କର ପୋଖରୀ ସାଇଡ୍ ବାଡ ସାଇଡ୍ ଯୋଉ ଜାଗା ଗୁଡାକ ଆପଣଙ୍କର ଅଦରକାରୀ ଭଳିଆ ପଡିଛି ସେଇ ଜାଗାରେ ଆପଣ ତାକୁ ଲଗେଇ ପାରିବେ। ଆଉ ଆପଣଙ୍କର ଅଛି ୟାର ଜଳବାୟୁଟା ମୁଁ ଟିକେ କହି ରଖୁଛି, ମୂର୍ତ୍ତି ଆଉ ଜଳବାୟୁ ଖମ୍ବ ଆଳୁ ଚାଷ ପାଇଁ ଉପଯୁକ୍ତ ଆମ ଓଡ଼ିଶାର ସବୁ ଜିଲ୍ଲାରେ ଉପଯୁକ୍ତ। ଉଷ୍ଣ ଏବଂ ଆର୍ଦ୍ର, ଗରମ ଆଉ ମଧ୍ୟମ ଆର୍ଦ୍ରତା ଜଳବାୟୁ ବେଶ ଉପଯୁକ୍ତ ୟା ପାଇଁକି। ମାଟି ବିଷୟରେ ଟିକେ, ମୃତ୍ତିକା ବିଷୟରେ ଟିକେ କହୁଛି, ଗଭୀର ଦୋରସା ଆଉ ନିଗିଡା ଆଉ ଜୈବ ପଦାର୍ଥ ଅଧିକା ଥିବ, ଯେହେତୁ ମାଟି ତଳର ଫସଲଟା ତେଣୁକରି ଜୈବିକ ପଦାର୍ଥ ଯଦି ଅଧିକା ଥିବ ତାହେଲେ ଆପଣଙ୍କୁ ମେନ୍ ଯୋଉ ଖମ୍ବ ଆଳୁଟା ଭଲ ଆପଣଙ୍କୁ ଅମଳଟା ମିଳିବ। ଆଉ ସନ୍ତସନ୍ତିଆ ମାଟିଟା ଉପଯୁକ୍ତ ନୁହଁ। ଆଉ ୟାର ଅମ୍ଳତା, ଅମ୍ଳତା 5 to 7, ଆଉ ଏଥିରେ ବହୁତ ଗୁଡାଏ ମାନେ କିସମ ଅଛି ସବୁ, ଏବେ ବହୁତ କିସମ ସବୁ ବାହାରିଲାଣି, ସେଥିପାଇଁ ଆମେ ଯଦି ଉନ୍ନତ କିସମ ଲଗେଇବା ତାହେଲେ ଆମେ ଭଲ ଅମଳ ପାଇବା ଆଉ ଆମର ଲାଭ ହବ। ବର୍ତ୍ତମାନ କିଛିଟା କିସମ ଆଉ ତାର ଅମଳ ସମୟ ବି କହି ରଖୁଛି, ଗୋଟେ ଖମ୍ବ ଆଳୁ ଯୋଉ ଦେଶୀ ଆଳୁର କିସମ ଶ୍ରୀ କୀର୍ତ୍ତି, ଏଇଟା 9 to 10 months, ଆଉ 10 to 12 tons ଅମଳ ମିଳିବ ଏଥିରୁ। ଆପଣ 10 to 12 tons ପାଇବେ ଯଦି ଗୋଟେ ମାନେ ଏଇ ଭେରାଇଟି ଲଗେଇବେ। ଆଉ ଏଇଟାକୁ ଆପଣ ଅନ୍ତଃ ଚାଷ ହିସାବରେ ବି ନେଇପାରିବେ, ନଡ଼ିଆ ବଗିଚାରେ କି କଦଳୀ ବଗିଚାରେ, କାହିଁକି ନା ଆପଣ ନଡ଼ିଆ କଦଳୀ ଏଗୁଡାକ ଯୋଉ ଲଗାଉଛନ୍ତି ତା ଭିତରେ ବହୁତ ଗୁଡାଏ ଜାଗା ରହୁଛି, ଗଛରୁ ଗଛ ଭିତରେ ମଧ୍ୟରେ ଦୂରତା ଅଧିକା ରହୁଛି, ତ ସେଇ ସବୁ ସ୍ଥାନରେ ଆପଣ ଯଦି ଚାହିଁବେ ତାହେଲେ ଏଇ ଭେରାଇଟି ଦେଶୀ ଆଳୁ ଲଗେଇ ପାରିବେ। ତାପରେ ଆଉ କିଛିଟା ଅଛି ଶ୍ରୀ ରୂପା, ହାତୀ ଖୋଜ, ଆଉ ସେଇଟା ବି ଆପଣଙ୍କର 10 to 12 tons ଦବ। ଆଉ ଏଇଟା ହଉଛି ଶଙ୍କର କିସମ, ଯେହେତୁ ଏଇଟା ରୋଗ ସହଣୀ, ନର୍ମାଲି ଆପଣ ଦେଖନ୍ତୁ ଦେଶୀ ଆଳୁରେ ଅଧିକା ରୋଗ ପୋକ ଲାଗେ ନାହିଁ, ତଥାପି ଏଇଟା ଗୋଟେ କିସମ ବାହାରିଛି ଯୋଉଟା କି ରୋଗ ସହଣୀ, ଯେଉଁ ରୋଗ ଦେଖା ହିଁ ଦେବ ନାହିଁ। ଆଉ ଶ୍ରୀ ରୂପା ଏଇଟା ଗୋଟେ କିସମ ଯୋଉଥିରେ କି ତାର ଯୋଉ ଯାହାକୁ କହନ୍ତି ଯୋଉ ସ୍ୱାଦ ହିସାବରେ ଏଇ ଭେରାଇଟି କିସମଟା ଭଲ ସ୍ୱାଦ ସୁସ୍ୱାଦୁ। ତାପରେ ଆପଣଙ୍କର ରହିଲା ଶ୍ରୀକଳା, ଧଳା ଖମ୍ବ ଆଳୁ ଭିତରେ ରହିଲା ଆପଣଙ୍କ ଶ୍ରୀ ଶୁଭ୍ରା, ଶ୍ରୀପ୍ରିୟା, ଶ୍ରୀଧନ୍ୟା, ଏ ସବୁ ଭେରାଇଟି କିସମ 9 to 10 months ଲାଗେ ଅମଳ ପାଇଁ, 10 months ଲାଗେ। 8 tons ହଉଛି ଶ୍ରୀଧନ୍ୟା, 8 tons ପର୍ଯ୍ୟନ୍ତ ଅମଳ ଦବ, ଶ୍ରୀପ୍ରିୟାଟା 16 tons, 16 to 24 tons ଦବ। ଆଉ ଏଇଟା ମରୁଡି ସହଣୀ ଆଉ ସୁସ୍ୱାଦ, ଶ୍ରୀପ୍ରିୟା ଆଉ ଶ୍ରୀ ଶୁଭ୍ରା ମଧ୍ୟ ମରୁଡି ସହଣୀ, ଦୁଇଟି କିସମ ମରୁଡି ସହଣୀ। ବର୍ତ୍ତମାନ ପାଣିର ବହୁତ ଅସୁବିଧା ରହୁଛି ଗାଁ ଗହଳିରେ, ଶୁଣିବାକୁ ପାଉଛୁ କି ଆମର ଏଠି ପାଣି ବ୍ୟବସ୍ଥା ନାହିଁ, ଯେହେତୁ ଆମେ ବର୍ଷା ଦିନେ ଲଗଉଛେ ସେଥିପାଇଁ ଏତେ ଅସୁବିଧା ମାନେ, କିନ୍ତୁ ତଥାପି ଆମର କିସମ ଏସବୁ ବାହାରିଲାଣି ମରୁଡ଼ି ସହଣୀ କାଳେ ବର୍ଷାର ପରିମାଣ କମିଯାଉଛି, ବର୍ତ୍ତମାନ ପାଣିପାଗର ବହୁତ ଚାଲିଛି ଫ୍ଲକ୍ଚୁଏସନ୍। ଲଗାଇବା ସମୟ ତ ମୁଁ କହିଥିଲି ମେ ଜୁନ୍ ଟାଇମ୍ଟା ହଉଛି ଆମର ଉପଯୁକ୍ତ ସମୟ ଯୋଉ ସମୟରେ କି ଆପଣ ଲଗେଇ ପାରିବେ, କିନ୍ତୁ ତା ପୂର୍ବରୁ

ଆପଣଙ୍କୁ ଯୋଗାଡ଼ କରିବାକୁ ପଡିବ ବିହନ। ବିହନ ଯଦି ଆମେ ଆଗରୁ ନ ଯୋଗାଡ଼ କରିବା ତାହେଲେ ଆମକୁ ସେ ସମୟରେ ବିହନ ମିଳିବ ନାହିଁ। ଖମ୍ବଆଳୁ ଲଗେଇବା ପୂର୍ବରୁ ଜମିକୁ 2-3 ଉଡ଼ ଚାଷ କରିବା ଆବଶ୍ୟକ। ଆଉ ମଇ ଦେଇକି ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରିବା ଦରକାର। ଧାଡ଼ିକୁ ଧାଡ଼ି 3 ଫୁଟ, ଗଛକୁ ଗଛ 3 ଫୁଟ ବ୍ୟବଧାନରେ 1.5 ଫୁଟ ଗୋଲେଇ ଏବଂ 1.5 ଫୁଟ ଗଭୀର ଗାତ ଖୋଳିବା ଆବଶ୍ୟକ। ସେଇ ଗାତରେ ଆପଣଙ୍କର ଜୈବିକ ସାର ହଉ କି ଆପଣଙ୍କର ସେଇ ମାଟିକୁ ଟିକେ ଫପସା କରିବା ଦରକାର। କାହିଁକି ନା ଆପଣଙ୍କର ଯେତେବେଳେ ମାଟି ଭିତରେ ହବ ଫସଫସିଆ ମାଟି ନହେଲେ ଆଉ ଗୋବର ଖତ ଆଉ ଜମି ଉପରେ ଟିକେ ଉର୍ବର ମାଟି ଏସବୁ ଗାତ ଗୁଡିକୁ ପୂରଣ କରିବା ଦରକାର। ଆଉ 5-10 ସେଣ୍ଟିମିଟର ଗଭୀରରେ ପୋତିଲେ ଭଲ ଗଜା ହେବ ଏବଂ ଗଛ ସଂଖ୍ୟା ଠିକ ରହିବ। ଯଦି ଆମେ ଯେକୌଣସି ଗଛ ବି ଲଗଉଛେ ବେଶୀ ମାଟି ତଳକୁ ଦବା କଥା ନୁହଁ, ପଚି ଯାଇପାରେ। ଛୋଟ ଖମ୍ବଆଳୁ ହଉଛି 2-2 ଫୁଟ ବ୍ୟବଧାନରେ ଲଗାଇବା ଉଚିତ। ଆଉ ଆପଣ ଏଇ ଯୋଉ ମନ୍ଦା କରିବା ଦରକାର, ଏଇ ଯୋଉ ଗୋବର ଖତ ଦେଇକି ଗାତରୁ ଗାତ ଯୋଉ କହିଲି ମୁଁ, ଗୋଟେ ଗାତରୁ ଗୋଟେ ଗାତକୁ ଦୂରତାଟା ଠିକ ସେ ରହିବା ଦରକାର ଆଉ ମନ୍ଦାଟା ଭଲସେ ହବା ଦରକାର। ବିହନ ଆପଣ ଦେଖନ୍ତୁ ସେଇ ଖମ୍ବଆଳୁ ହିଁ ବିହନ ହୁଏ, ସେଇ ବିହନଟା ଆକ୍ଚୁଆଲି ଆପଣଙ୍କର ଗୋଟେ ଓଜନ ଅଛି। ଯଦି ଗୋଟା ଖମ୍ବଆଳୁର ଓଜନ 150-200 ଗ୍ରାମ ରହିଲା ତାହେଲେ ଗୋଟା ନେଇପାରିବେ, ନହେଲେ ଯଦି ବଡ ରହିଲା ମାନେ ତାର ଓଜନ ଯଦି ଅଧିକା ରହିଲା ତାକୁ କାଟିକି ଖଣ୍ଡ କରିପାରିବା। 150-200 ଗ୍ରାମ ହବା ଦରକାର, ଆଖି ଥିଲେ ଭଲ, ନହେଲେ ବି ଚଳିବ, କିଛି ଅସୁବିଧା ନାହିଁ। ଆପେ ଗଜା ବାହାରିବ ତାକୁ ଟିକେ ଗୋବର ପାଣିରେ ଗୋଳେଇକି ଶୁଖେଇ ଦବା ଦରକାର। ଆଉ ଯଦି ବି ଆପଣ କିଛି ଫଙ୍ଗିସାଇଡ୍ ହଉ ବା ଭେଷ୍ଟିନ୍ ସେ, କାହିଁକି ନା ଆପଣ ଯେତେବେଳେ କାଟୁଛନ୍ତି ସେଇ ଜାଗାଟା ବହୁତ ସେନ୍ସିଟିଭ ମାନେ ରୋଗ ପ୍ରତିଶୋଧକ ତା ପାଖରେ ନଥାଏ, ତେଣୁକରି ତା ଦେହରେ ଟିକେ ଆପଣ ବିଶୋଧନ କରିବା ଆବଶ୍ୟକ। ବିଶୋଧନ କରିକି ଆପଣ ତାକୁ ଲଗେଇ ପାରିବେ, କିନ୍ତୁ ତାର ଓଜନ 200 ଗ୍ରାମରୁ ଅଧିକା ହବା ଦରକାର। ମୁଁ ଯୋଉ କହିଲି ତାକୁ ଗୋବର ପାଣିରେ ଗୋଳେଇକି ଆପଣ ରଖିଦେବେ, ଯୋଉଟାକି ଯେକୌଣସି ବିଶୋଧନ ବି କରିବେ ତାକୁ 3 ଘଣ୍ଟା ଖଣ୍ଡେ ଆଗ ଛାଇରେ ଶୁଖେଇବେ। ଆଉ ଯଦି ସାଙ୍ଗେ ସାଙ୍ଗେ ବିଶୋଧନ କରିକି ଲଗେଇଦେବେ ତାହେଲେ ସେ ବିଶୋଧନର କୌଣସି କାମ ଦବ ନାହିଁ। ମୌସୁମୀ ବର୍ଷା ଆରମ୍ଭ ହେବା ପୂର୍ବରୁ ଖମ୍ବଆଳୁ ଲଗାଯାଇଥିଲେ ବିହନ ଲଗାଇବା ପରେ ପରେ ପ୍ରତି ମନ୍ଦା ଗୁଡିକ ଶୁଖିଲା ପତ୍ର ବା ଛଣ ଦେଇ ଘୋଡାଇବା ଉଚିତ। ଏହାଦ୍ୱାରା ମାଟିର ଉତ୍ତାପ ଆର୍ଦ୍ରତା ଠିକ ରହିବ, ଆଉ ଗଜା ଶୀଘ୍ର ହବ, ଭଲରେ ହବ, ଆଉ ମାଟିରୁ ବାହାରେ ଗଜାଟା ଗଛ ସଂଖ୍ୟା ମଧ୍ୟ ଠିକ ରହିବ। ଏହା ବ୍ୟତୀତ ଅନାବନା ଘାସ, ବହୁତ ଅଦରକାରୀ ଘାସ ବେଶୀ ହୁଏ, ଯୋଉ ଆଉ ଲୋକମାନଙ୍କୁ ବଛା ବଛି କରିବା ପାଇଁ ଆପଣଙ୍କର ବି ଅସୁବିଧା, ସମୟ ତାପରେ ବି ଆପଣଙ୍କର ଅର୍ଥ ସେଗୁଡାକ ଇଏ ହବ। ତେଣୁକରି ଯଦି ଆମେ ଛାଦୀକରଣ କରିବା ଏଇ ଅନାବନା ଘାସ ବି ଆସିବ ନାହିଁ, କମ୍ ହେବ, ମାଟିର ଉର୍ବରତା ବଢିବ ଆଉ ଭଲ ଅମଳ ହବ। ଯେକୌଣସି ଗଛରେ କି ଫସଲରେ ଆମେ ଖାଦ୍ୟ ସାର ଦଉଛେ ତା ପୂର୍ବରୁ ଆମକୁ ପ୍ରଥମ ଜିନିଷ ମାନେ ରଖିବା ଦରକାର, ମାଟି ପରୀକ୍ଷା କରି ସାର ପ୍ରୟୋଗ କରିବା ନିହାତି ଆବଶ୍ୟକ। ମାଟି ପରୀକ୍ଷା ହୋଇନଥିଲେ ସାଧାରଣତଃ ଏକର ପ୍ରତି ଯଦି ମାଟି ପରୀକ୍ଷା ଯେକୌଣସି କରିପାରିନାହାନ୍ତି ତାହେଲେ ଏକର ପ୍ରତି 32 କେଜି ଯବକ୍ଷାର ଯାନ, 24 କେଜି ଫସଫରସ ଏବଂ 32 କେଜି ପଟାସ ଏକର ପ୍ରତି ସାରଟା ପ୍ରୟୋଗ କରିଯାଇପାରିବ। ଖମ୍ବଆଳୁ ବିହନ ଗଜା ବାହାରିବା ପାଇଁ 10-15 ଦିନ ସମୟ ନିଏ ଏବଂ ପ୍ରଥମ 25-30 ଦିନ ପର୍ଯ୍ୟନ୍ତ ପ୍ରାୟ ବିହନ ଆଳୁରୁ ହିଁ ନିଜର ଖାଦ୍ୟ ମେଣ୍ଟାଇଥାଏ। ତେଣୁ ବିହନ ଲଗାଇବା ସମୟରେ କେବଳ ଫସଫରସ ସାର ପ୍ରତି ମନ୍ଦାରେ ମାଟି ତଳେ ଦେବା ଆବଶ୍ୟକ। 25-30 ଦିନ ଫସଲରେ 50-75% ପର୍ଯ୍ୟନ୍ତ ଲତା ବାହାରିଗଲେ ଏକର ପ୍ରତି 16 କେଜି ଯବକ୍ଷାର ଯାନ, 16 କେଜି ପଟାସ ସାର ବୁଦା ଚାରିପଟେ ଦେଇ ଟେକିଦେବା ଆବଶ୍ୟକ। ବାକି ଅଧା ଯବକ୍ଷାର ଯାନ ଏବଂ ପଟାସ ଫସଲ ଲଗାଇବାର 2 ମାସ ପରେ ପ୍ରୟୋଗ କରି ମାଟି ଟେକିବା ଉଚିତ। ଆମେ କାହିଁକି ୟାକୁ ପୁଣି ଆପଣଙ୍କର କିଛି ଦିନ ପରେ ଦେଲେ ସାର, କାହିଁକି ନା ଏଇ ଯୋଉ ଯବକ୍ଷାର ଯାନ ସାରଟା ଆପଣଙ୍କର ବର୍ଷା ହେଲେ ସେଟା ଧୋଇ ହେଇଯାଏ, ଯେତିକି ଯିବା କଥା ମାଟିକୁ କି ସେଇ ଫସଲକୁ ସେଟା ଯାଇନଥାଏ, ତେଣୁକରି ଆମେ ତାକୁ ଅଧା ଅଧା କରିକି ଦେଇପାରିବା। ବାଲିଆ ଏବଂ କଙ୍କଡ଼ ମାଟି ହୋଇଥିଲେ ଯବକ୍ଷାର ଯାନ ଏବଂ ପଟାସ ସାର ସାର ସମୟ ପରିମାଣରେ 3 ଭାଗ କରି 25-30 ଦିନ, 60 ଦିନ ଏବଂ 75 ଦିନରେ ଫସଲରେ ଦେଲେ ସାରର ଅଧିକ ଉପଯୋଗ ହୋଇପାରେ। ତାପରେ ଆପଣ ପରବର୍ତ୍ତୀ ଯତ୍ନ ନେଇପାରିବେ। ଅନାବନା ଘାସ ଖମ୍ବଆଳୁ ଫସଲରେ ବହୁତ ବଡ ଶତ୍ରୁ, ତେଣୁକରି ଛାଦୀକରଣରେ କିଛିଟା କମି ଯାଇପାରିବ। ଖମ୍ବଆଳୁର ଚେର ମାଟି ଉପରେ ଉପର ଭାଗରେ ରହେ, ତେଣୁ ମାଟିର ଉପର ଭାଗ ହାଲୁକା ରହିବା ଆବଶ୍ୟକ। 1 ମାସର ଫସଲକୁ ଅନାବନା ଘାସ ବାଛି କୋଡା ଖୋସା କରି ମାଟି ଟେକିଦେବା ଆବଶ୍ୟକ। ପ୍ରଥମ କୋଡା ଖୋସାରେ 30 ଦିନ ପରେ ପୁଣି ଅନାବନା ଘାସ ବାଛି ମାଟି ଟେକନ୍ତୁ। ଯଦି ଆମେ ଛାଦୀକରଣ ନ କରିପାରିବା ତାହେଲେ ଆମକୁ ଏଇଭଳିଆ ଭାବରେ ଆମକୁ ଘାସ ବାଛିକି ମାଟି ଟେକିବା ଆବଶ୍ୟକ। ତାପରେ ଆପଣଙ୍କର ଉପଯୁକ୍ତ ଅମଳ ପାଇଁ ଖମ୍ବଆଳୁ ଲତା ରଞ୍ଜାରେ ମଡାଇବା ଆବଶ୍ୟକ। ରଞ୍ଜା ନ ଦେଲେ ଉପଯୁକ୍ତ ସୂର୍ଯ୍ୟକିରଣ ଅଭାବରୁ ଅମଳ କମିଯାଏ। ରଞ୍ଜା ଖର୍ଚ୍ଚ କମାଇବା ପାଇଁ ଖମ୍ବଆଳୁ ଫସଲ ସହିତ ମକା, ହରଡ଼, ଜୁଆର

0: ଆଉ କପା ଆଦି ଫସଲରେ ଅନ୍ତଃ ଫସଲ ଭାବେ ନେଇ ଖମ୍ବ ଆଳୁ ଲତା ଗୁଡ଼ିକ ଏହି ଫସଲ ଉପରେ ମଡ଼ାଯାଇ ପାରିବ। ରୋଗ ଏବଂ ପୋକ ଏଥିରେ କମ୍ ଲାଗନ୍ତି। ଯଦି କୌଣସି ମାନେ ପତ୍ର ଛିଟା ରୋଗ ଦେଖାଦେଲେ ତାହେଲେ 10 ଲିଟର ପାଣିରେ 15 mm ମୋନୋକ୍ରୋଟୋଫସ୍ ଏବଂ 20 ଗ୍ରାମ ମାଙ୍କୋଜେବ୍ ମିଶାଇ ସିଞ୍ଚନ କରିଲେ ଏହି ପତ୍ର ଛିଟା ରୋଗରୁ ରକ୍ଷା କରାଯାଇ ପାରିବ। ଦେଶୀ ଆଳୁ ଫସଲର ପତ୍ର ଡଙ୍କ ଆଦି ହଳଦିଆ ପଡ଼ି ଗଛ ପୁରା ଶୁଖି ଆସିଲେ ଯାଇକି ସେଇଟା ହେଇଯାଇଛି। ତାପରେ ବି ସୁସ୍ଥ ସବଳ ନିରୋଗ ଆଳୁ ବାଛି ବିହନ ପାଇଁ ସାଇତି ରଖିପାରିବା। ଆଉ ହାରାହାରି 1 ଏକର ପ୍ରତି 10-12 ଟନ୍ ପର୍ଯ୍ୟନ୍ତ ଖମ୍ବ ଆଳୁ ଅମଳ ମିଳିବ। ଆପଣ ସେଥିରୁ କିଛି ବାଛିକି ଆପଣ ରଖିପାରିବେ, ଆଉ କିଛି ପରବର୍ତ୍ତୀ ମଞ୍ଜି ଭାବରେ ଆପଣ ବିହନ ଭାବରେ ଆର ବର୍ଷ ପାଇଁ କି ମଧ୍ୟ ସାଇତି କରିକି ରଖିପାରିବେ।
1: ଖମ୍ବ ଆଳୁ ଯାହାର ଆବଶ୍ୟକତା ଆମ ପୁରୀ ମନ୍ଦିର ଭୋଗରେ ସବୁଦିନ ରହିଛି।
2: ଏ ବିବାହ ବ୍ରତ ବାହାଘର ସାଗରରେ ବି ଖମ୍ବ ଆଳୁର ଚାହିଦା ରହୁ ନାହିଁ କି ବିଭିନ୍ନ?
1: ଗୌରା ଭାଇ, ଅନେକ ସମୟରେ ଆମେ ଶସ୍ତାରେ ସବୁଠି ଯୋଉ ଗୋଲୁ ଆଳୁ ପାଇଯାନ୍ତି, ଯୋଉଟାକି ବିଲାତି ଆଳୁ, ସାଧାରଣତଃ ବିଭିନ୍ନ ମନ୍ଦିର ମାନଙ୍କରେ ଯୋଉ ଭୋଗ ରନ୍ଧା ହୁଏ, ପ୍ରସାଦ ରୋଷେଇ ହୁଏ, ସେଥିରେ ଗୋଲୁ ଆଳୁର ପ୍ରଚଳନ ନାହିଁ। ଯେହେତୁ ଇଏ ବିଲାତି ଆଳୁ, ସେଇ କ୍ଷେତ୍ରରେ ଆମର ଯୋଉ ମାଟି ଆଳୁ, ଖମ୍ବ ଆଳୁ, ସେଇଟା ହିଁ କେବଳ ଲାଗେ।
2: ସେଇ କଥା ମାଧ୍ୟ ଭାଇ, ସେଥିପାଇଁ ମହାଶୟା ଯେମିତି ଯାହା କହିଗଲେ ସେଇ ପ୍ରଣାଳୀ ଅବଲମ୍ବନ କରିକି ଆମେ ଯଦି ଖମ୍ବ ଆଳୁ ଚାଷ ଟିକେ କରିବା, ଖମ୍ବ ଆଳୁ ଚାଷରେ ବି ଆମେ ଲାଭ ପାଇବା।
1: ଆଉ ପୁନେଇ ପର୍ବରେ ଯେତେବେଳେ ଠାକୁରଙ୍କର କଣ କିଛି ଭୋଗ ରୋଷେଇ ହେଲା, ସେତେବେଳେ ୟାକୁ ଆମେ ବ୍ୟବହାର କରିପାରିବା। ଆଉ ଯଦି ବଡ ଭୋଜିଟିଏ ଅଛି, ରୋଷେଇୟା ତ ତମର ଖମ୍ବ ଆଳୁ ଦିଟା ନିଶ୍ଚୟ ସେଠି ଲେଖି ଦେଇଥିବ।
2: ସେଇ କଥା ମାଧ୍ୟ ଭାଇ, ସେଇ ଆବଶ୍ୟକତା ପୂରଣ କରିବା ପାଇଁ ଯାହାର କିଛି ଟିକେ ଜାଗା ଅଛି, ମହାଶୟାଙ୍କ କହିବା ଅନୁଯାୟୀ ସେଇ ପ୍ରଣାଳୀ ଅବଲମ୍ବନ କରିକି ଯଦି ଖମ୍ବ ଆଳୁ ଚାଷ ଟିକେ କରିବା, ସେଥିରେ ଦୁଇ ପଇସା ଲାଭବାନ ହେବା। ଆଉ
1: ଖମ୍ବ ଆଳୁରେ ତ କିଛି ରୋଗ ବାଗ ନାହିଁ, କେବଳ ଖାଲି ତାକୁ ସଠିକ ପ୍ରଣାଳୀରେ ପୋତି ଦେଲେ ବର୍ଷ ଶେଷରେ ତାକୁ ତାଡି ବାହାର କଲେ ଭଲ ଦିଟା ଲାଭ ମିଳିଲା।
2: ହେଲେ ମାଧ୍ୟ ଭାଇ, ସମୟ କହିଲାଣି, ଆଜି ପାଇଁ ବୈଠକ ଏଇଠି ରଖିବା।
1: ତାହେଲେ ଏଥର କାର୍ଯ୍ୟକ୍ରମ ପରିସରରୁ ଉଠିବା। ତେବେ ଗୌରା ଭାଇ, ନିମନ୍ତ୍ରଣ ରହିଲା, କାଲି ପୁଣି ଏଇ ବୈଠକ ଘରେ ଦେଖା ହବ।
2: ହଁ ମାଧ୍ୟ ଭାଇ, ନିହାତି କାଲି ହେଲେ ଆଉ ଭୁଲିବି ନାହିଁ। ଆଜି ଟିକେ ଯେହେତୁ ମନରେ ଡର ରହୁଥିଲା, ହେଲେ ବୈଠକ ଘରେ ଆଡେ କାଲି ନିହାତି ପହଞ୍ଚିବି। ଆଉ
1: ହେଲା ହେଲା, ତେବେ ଶ୍ରୋତା ବନ୍ଧୁ, ଏଥର ମାଧ୍ୟ ଭାଇ
2: ଆଉ ଗୌରା ଭାଇକୁ ଏଇଠି ବିଦାୟ ଦିଅନ୍ତୁ। ଜୁହାର।

0: ଶେଷ ହେଲା ଆଜି ପାଇଁ ଆମ ଚାଷବାସ କାର୍ଯ୍ୟକ୍ରମ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
0: ଆକାଶବାଣୀ କେନ୍ଦୁଝର, ସମୟ ବର୍ତ୍ତମାନ ରାତି 8:00। ପ୍ରଚାର କରୁଛୁ ଚଳଚ୍ଚିତ୍ର ସଙ୍ଗୀତ। ଆରମ୍ଭରେ ଚଳଚ୍ଚିତ୍ର ଧର୍ମାତ୍ମା, କଣ୍ଠଶିଳ୍ପୀ ମୁକେଶ ଏବଂ କାଞ୍ଚନ। ଗୀତ ରଚନା କରିଛନ୍ତି ଇଣ୍ଡିବର, ସଙ୍ଗୀତ ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

ଏଥର ଶୁଣନ୍ତୁ ଦାଗ ଚଳଚ୍ଚିତ୍ରର ଗୀତ କିଶୋର କୁମାରଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ସାହିର, ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କିଶୋର କୁମାରଙ୍କ କଣ୍ଠରେ ମିଲ୍ଲି ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଯୋଗେଶ, ସଙ୍ଗୀତ ଦେଇଛନ୍ତି ଏସ୍ ଟି ବର୍ମନ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚଳଚ୍ଚିତ୍ରଗୁଡ଼ିକ ଥିଲା ଧର୍ମାତ୍ମା, ଦାଗ ଏବଂ ମିଲି। କଣ୍ଠଶିଳ୍ପୀ ଥିଲେ ମୁକେଶ କାଞ୍ଚନ ଏବଂ କିଶୋର କୁମାର।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

ଆକାଶବାଣୀ କେନ୍ଦୁଝର ସମୟ ବର୍ତ୍ତମାନ ରାତି 8:15 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର।

ନମସ୍କାର, ଅନେକ ଅନେକ ଶୁଭେଚ୍ଛା, ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ସୂଚନା ସମ୍ବାଦ ଏବଂ ତଥ୍ୟଭିତ୍ତିକ ଉପସ୍ଥାପନାରେ ନମସ୍କାର କେନ୍ଦୁଝର କାର୍ଯ୍ୟକ୍ରମର ସାପ୍ତାହିକୀ। ଭାରତୀୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂ ଜିଲ୍ଲାସ୍ତରର ପ୍ରସ୍ତୁତି ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାର ସମସ୍ତ 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଯେପରିକି ତେଲକୋଇ, ଯାହା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ, ଘସିପୁରା, ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଆନନ୍ଦପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଅନୁସୂଚିତ

0: ଜନଜାତିଙ୍କ ପାଇଁ ସଂରକ୍ଷିତ ପାଟଣା ଓ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଚମ୍ପୁଆରେ କରାଯିବ। ଜିଲ୍ଲାପାଳ ବିଶାଲ ସିଂ ପ୍ରକାଶ କରିଛନ୍ତି ଯେ ଏହି ସଂଶୋଧନ ପ୍ରକ୍ରିୟା ଚାରୋଟି ମୁଖ୍ୟ ପର୍ଯ୍ୟାୟରେ ସମ୍ପନ୍ନ ହେବ। ଘରକୁ ଘର ବୁଲି ପରିଗଣନା, ଚିଠା ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ, ଦାବି ଓ ଆପତ୍ତି ଗ୍ରହଣ ସମୟ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହ ଅପିଲ ବ୍ୟବସ୍ଥା। ଧାର୍ଯ୍ୟ ସୂଚୀ ଅନୁଯାୟୀ ମେ 30 ତାରିଖରୁ ଜୁନ୍ 28 ତାରିଖ 2026 ମସିହା ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ବା ବିଏଲ୍ଓମାନେ ଘରକୁ ଘର ବୁଲି ସର୍ଭେ କରିବେ। ଏହି ସମୟରେ ବିଏଲ୍ଓମାନେ ସମସ୍ତ ବିଦ୍ୟମାନ ଭୋଟରଙ୍କୁ ଗଣନା ଫର୍ମ ବା ଇଏପ୍ ବଣ୍ଟନ କରିବେ ଏବଂ ତାହା ପୂରଣ କରିବାରେ ସାହାଯ୍ୟ କରିବେ। ଭୋଟରମାନେ ସ୍ୱୀକୃତି ସ୍ୱରୂପ ଗୋଟିଏ ନକଲ ନିଜ ପାଖରେ ରଖିବେ ଏବଂ ଅନ୍ୟ ନକଲଟିକୁ ବିଏଲ୍ଓ ସଂଶୋଧନ ପ୍ରକ୍ରିୟା ପାଇଁ ସଂଗ୍ରହ କରିବେ। ନାଗରିକମାନେ ଚାହିଁଲେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଗଣନା ଫର୍ମ ଦାଖଲ କରିପାରିବେ। ଏହି ଗଣନା ପ୍ରକ୍ରିୟା ସମୟରେ ବିଏଲ୍ଓମାନଙ୍କୁ ସହଯୋଗ କରିବା ସହ ସଠିକ୍ ସୂଚନା ପ୍ରଦାନ କରିବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁଲାଇ 5 ତାରିଖ 2026 ମସିହାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ନାଗରିକମାନେ ଜୁଲାଇ 5ରୁ ଅଗଷ୍ଟ 4 ତାରିଖ 2026 ମସିହା ପର୍ଯ୍ୟନ୍ତ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଭୋଟର ସଂଶୋଧନ ଅଧିକାରୀ ବା ଇଆର୍ଓମାନେ ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ସମାଧାନ କରିବା ପରେ 2026 ମସିହା ସେପ୍ଟେମ୍ବର 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଅପିଲ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କହିଛନ୍ତି ଯେ ଇଆର୍ଓଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ କୌଣସି ବି ବ୍ୟକ୍ତି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର 15 ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପିଲ କରିପାରିବେ। ଆବଶ୍ୟକ ସ୍ଥଳେ 30 ଦିନ ମଧ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦ୍ୱିତୀୟ ଅପିଲ ମଧ୍ୟ କରାଯାଇପାରିବ। ଜିଲ୍ଲାର ପରିସଂଖ୍ୟାନ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ କେନ୍ଦୁଝର ସଂସଦୀୟ ନିର୍ବାଚନ ମଣ୍ଡଳୀ ଯାହାକି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ, ତାହା ଅଧୀନରେ କେନ୍ଦୁଝର ଜିଲ୍ଲାର 6 ବିଧାନସଭା ନିର୍ବାଚନ ମଣ୍ଡଳୀ ଆସୁଛି ଏବଂ ଏହାର ସମୁଦାୟ ଭୋଟର ସଂଖ୍ୟା 13,72,651। ଜିଲ୍ଲାରେ ବର୍ତ୍ତମାନ 1,723 ପୋଲିଂ ଷ୍ଟେସନ ରହିଛି ଏବଂ ନୂତନ ଭାବେ 192 ପୋଲିଂ ଷ୍ଟେସନ ସୃଷ୍ଟି କରାଯିବା ପରେ ସମୁଦାୟ ପୋଲିଂ ଷ୍ଟେସନ ସଂଖ୍ୟା 1,915 ବୃଦ୍ଧି ପାଇଛି। ଏହି ସଂଶୋଧନ କାର୍ଯ୍ୟ ପାଇଁ ସମୁଦାୟ 1,915 ଜଣ ବିଏଲ୍ଓଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏକ ସ୍ୱଚ୍ଛ, ନିର୍ଭୁଲ ଏବଂ ସର୍ବସାମୁଖ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି ଏବଂ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି। ସହାୟତା ପାଇଁ ନାଗରିକମାନେ ଇସିଆଇ ନେଟ୍ ପ୍ଲାଟଫର୍ମ ମାଧ୍ୟମରେ ନିଜ ନିଜର ବିଏଲ୍ଓଙ୍କ ସହ ଯୋଗାଯୋଗ କରିପାରିବେ। ଜିଲ୍ଲା ଓ ଇଆର୍ଓ କାର୍ଯ୍ୟାଳୟରେ ସ୍ଥାପିତ ହେଲ୍ପ ଡେସ୍କ ନିକଟକୁ ଯାଇପାରିବେ। ଭୋଟର ହେଲ୍ପଲାଇନ୍ ନମ୍ବର 1,950 କଲ୍ କରିପାରିବେ କିମ୍ବା ଭୋଟର ସେବା ପୋର୍ଟାଲ ପରିଦର୍ଶନ କରିପାରିବେ। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂ ଯାହା କହନ୍ତି ସେଥିରୁ କିଛି।
1: ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଦ୍ୱାରା ଏସ୍ଆଇଆର୍ 2026 ଆମର ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ କିମ୍ବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ନୋଟିଫିକେସନ ହୋଇସାରିଛି। ଏହାର ମୂଳ ଉଦ୍ଦେଶ୍ୟ ଯେଉଁଟା ରହୁଛି, ମୁଖ୍ୟ ଉଦ୍ଦେଶ୍ୟ ଅଛି, କେମିତି ଆମର ଭୋଟର ତାଲିକାକୁ ସଠିକ୍ ଏବଂ ସ୍ୱଚ୍ଛ କରିପାରିବା। ଯେଉଁ ଆମର ଯୋଗ୍ୟ ଭୋଟର୍ସ ଅଛନ୍ତି ସମସ୍ତଙ୍କୁ କେମିତି ଆମେ ଆଡ୍ କରିପାରିବା, ଅର୍ କୌଣସି ବି ଅଯୋଗ୍ୟ ଭୋଟର ନାଁ ଭୋଟର ତାଲିକାରେ ରହିବ ନାହିଁ, ସେ ପାଇଁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଆମର କେନ୍ଦୁଝର ଜିଲ୍ଲାରେ 6 ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସି ପାଇଁ ଯେଉଁ ପ୍ରିପାରେସନ ଅଛି, ବିଏଲ୍ଓ ମାନଙ୍କୁ ଟ୍ରେନିଂ ଅଛି, ଏନୁମେରେସନ ଫର୍ମର ପ୍ରିଣ୍ଟିଂ ଅଛି କିମ୍ବା ଅନ୍ୟ ସବୁ ପ୍ରିପାରେସନ ସବୁ କମ୍ପ୍ଲିଟ୍ ହୋଇସାରିଛି। 30 ମଇଠୁ ଆରମ୍ଭ ହୋଇ 28 ଜୁନ୍ ସୁଦ୍ଧା ଆମର ବିଏଲ୍ଓ ତରଫରୁ ହାଉସ୍ ଟୁ ହାଉସ୍ ଏନୁମେରେସନ ଫର୍ମର ବଣ୍ଟନ ଆରମ୍ଭ ହେବ। ଆମେ ସବୁ କେନ୍ଦୁଝର ଜିଲ୍ଲାର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ ବିଏଲ୍ଓକୁ ସହଯୋଗ କରିବେ। ଯେଉଁ ଏନୁମେରେସନ ଫର୍ମ 2 ଏନୁମେରେସନ ଫର୍ମ ସେମାନେ ନେଇକି ଆସିଥିବେ, ସେଠି ଆପଣଙ୍କ ବ୍ୟକ୍ତିଗତ ବିବରଣୀ, ପରିବାରର ସଦସ୍ୟର ସୂଚନା ଏବଂ 2002 ଯେଉଁ ଭୋଟର ତାଲିକା ଅଛି ସେ ରିଲେଟେଡ୍ କିଛି ତଥ୍ୟ ଗୁଡ଼ା ଆପଣଙ୍କୁ ସେଠି ଦେବାକୁ ପଡ଼ିବ। କୌଣସି ବି ଯଦି ଡାଉଟ୍ ଅଛି, କନ୍ଫ୍ୟୁଜନ୍ ଅଛି, ତ ଆପଣ ବିଏଲ୍ଓକୁ ପଚାରି ପାରିବେ କିମ୍ବା ଆମର ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଗୋଟିଏ ୱେବ୍ସାଇଟ୍ ଅଛି voter.eci.gov.in, ସେଠି ବି ସବୁ ଇନ୍ଫର୍ମେସନ୍ ଅଛି, ସେଠି ବି ଆପଣ ଡିଟେଲ୍ସ ପାଇପାରିବେ। ତ ଆମେ ସମସ୍ତ ଆମର ଭୋଟର୍ସକୁ ରିକ୍ୱେଷ୍ଟ କରୁଛୁ କି ଏଇ ଯେଉଁ କ୍ରୁସିଆଲ ପିରିୟଡ୍

0: પછી ઇનોગ્રેશન પીરિયડ 30 મઈ 28 જૂન સુધી સેઠી સમસ્તે સહયોગ કરીબે ઓર યા એન્યુમરેશન ફેઝ પરે અમાર જો 5 જુલાઈ 2026 કુ અમાર ડ્રાફ્ટ ઇલેક્ટોરલ રોલ પબ્લિશ હબો સે ઇલેક્ટોરલ રોલ રે કિછી ભી કાહકુ આપત્તિ અછી કન્ફ્યુઝન અછી ઓબ્જેક્શન અછી કિછી ક્લેમ અછી સે ક્લેમ્સ યા કિંબા ઓબ્જેક્શન સબમિટ કરી પરિબે ફ્રોમ 5th ઓફ જુલાઈ ટુ 4th ઓફ ઓગસ્ટ સુધા ઓર તાપરે અમાર ઇઆરઓ લેવલ રે એગુડા જો ઓબ્જેક્શન અછી ક્લેમ્સ અછી ડિસ્પોઝલ કરાજીબો ઓર ફાઇનલ જો અમાર ઇલેક્ટોરલ રોલ અછી 6 સપ્ટેમ્બર 2026 કુ પબ્લિશ હબો એ પાઈ સબુ પોલિટિકલ પાર્ટીઝ રો રિપ્રેઝેન્ટેટિવ સાંગરે અમાર મીટિંગ હેઈ સારી સમસ્તંકુ અમે રિક્વેસ્ટ કરુછું કે તાંકર જો બૂથ લેવલ એજન્ટ અછંતી બૂથ બીએલએ એપોઇન્ટમેન્ટ સેમાનકુ ભી રિક્વેસ્ટ કરાયાઈ છી કે કરંતુ સે ઓર વિભિન્ન પોલિટિકલ પાર્ટી તરફરૂ બીએલએ એપોઇન્ટમેન્ટ ભી હેઈ સારી છી અમે આશા કરુછું અમાર કેન્દુઝર જિલ્લારે એ પ્રક્રિયા સ્મૂથલી એવમ પીસફુલી કમ્પ્લીટ હેઈ પરિબો સમસ્તંકુ ધન્યવાદ
1: જિલ્લા ખણિજ પ્રતિષ્ઠાન કેન્દુઝરଙ୍କ સહાયતારે ઇન્દ્રધનુષ આહાર યોજના અધીનરે ભારતીય કૃષિ અનુસંધાન પરિષદ કેન્દ્રીય કંદ ફસલ ગવેષણા પ્રતિષ્ઠાન એવં કેન્દુઝરର ઉદ્યાન કૃષિ ઉપનિર્દેશકଙ୍କ કાર્યાલય સહિત મિલિત ભાવરે લોકાયિત ક્ષુદા દૂર કરିବା એવં કૃષિ આય વૃદ્ધિ કરିବା પાઇଁ ઓડિશાର કેન્દુઝર જિલ્લાର સદર એવં બાંસપાળ બ્લକର જનજାତି ચાષୀଙ୍କ ମଧ୍ୟରେ જૈବ ସୁରକ୍ଷିତ କମଳା ରଙ୍ଗର ମିଠା ଆଳୁ ଚାଷକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ 52 ଜଣ ଆଦିବାସୀ ଚାଷୀ 10.2 ଏକର ଜମିରେ ଜୈବ ସୁରକ୍ଷିତ ମିଠା ଆଳୁ ଚାଷ କରୁଛନ୍ତି, ଯାହା କେନ୍ଦୁଝରକୁ ରାଜ୍ୟରେ ଜୈବ ସୁରକ୍ଷିତ ମିଠା ଆଳୁ ପାଇଁ ଏକ ଉଦୀୟମାନ ଉତ୍ପାଦନ କେନ୍ଦ୍ର କରିଛି। ବଜାର ସଂଯୋଗ ପଦକ୍ଷେପର ଏକ ଅଂଶ ଭାବରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଏବଂ ସବୁଜ ବନାନୀ ଚାଷୀ ଉତ୍ପାଦକ କମ୍ପାନୀ ସହିତ ସହଯୋଗରେ ନୂଆଗାଁ ଏବଂ ନରସିଂହପୁର ଗ୍ରାମରୁ 2.52 ଟନ୍ ମିଠା ଆଳୁର ସାମୂହିକ ବିପଣନକୁ ସଫଳତାର ସହିତ ସମ୍ପାଦନ କରିଛି। 2ଟି ପର୍ଯ୍ୟାୟ କ୍ରୟ ମାଧ୍ୟମରେ ଚାଷୀମାନେ ଏକ ସଂଗଠିତ କୃଷକ ଉତ୍ପାଦକ କମ୍ପାନୀ ନେତୃତ୍ୱାଧୀନ ଏକତ୍ରୀକରଣ ମଡେଲ ମାଧ୍ୟମରେ କଟକର ମାଟି ଫାର୍ମସ୍ ପ୍ରାଇଭେଟ୍ ଲିମିଟେଡ୍କୁ ଏକ ଲାଭଦାୟକ ମୂଲ୍ୟରେ ସେମାନଙ୍କର ଉତ୍ପାଦ ଯୋଗାଇଛନ୍ତି। ଚାଷୀମାନେ ଏହି ପ୍ରକାରର ମିଠା ଆଳୁ ପ୍ରଜାତିର ଅନେକ ସୁବିଧା ବିଷୟରେ ରିପୋର୍ଟ କରିଥିଲେ, ଯେଉଁଥିରେ ପାରମ୍ପରିକ ମିଠା ଆଳୁ କିସମ ତୁଳନାରେ ଅଧିକ ଅମଳ, ଉନ୍ନତ ସେଲ୍ଫ ଲାଇଫ୍ ଏବଂ ଦୃଢ଼ ବଜାର ଚାହିଦା ଅନ୍ତର୍ଭୁକ୍ତ ରହିଥିଲା। ଜୈବ ସୁଦୃଢ଼ ମିଠା ଆଳୁ ସ୍ୱାସ୍ଥ୍ୟ ପ୍ରୋତ୍ସାହିତ, ପୁଷ୍ଟିକର ପଦାର୍ଥରେ ଭରପୁର ଏବଂ ସୂକ୍ଷ୍ମ ପୁଷ୍ଟିକର କୁପୋଷଣ ଏବଂ ଲୋକାୟିତ କ୍ଷୁଦା ମୁକାବିଲା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଅନେକ ପୁଷ୍ଟିକର ବର୍ଦ୍ଧିତ ମିଠା ଆଳୁ କିସମ ବିକଶିତ କରିଛି, ଯେଉଁଥିରେ ଭୂ ସୋନା ଏବଂ SP95/4, କମଳା ମାଂସଯୁକ୍ତ ଏବଂ ପ୍ରୋ ଭିଟାମିନ୍ ଏରେ ଭରପୁର ଏବଂ ଉତ୍କୃଷ୍ଟ ବାଇଗଣୀ ମାଂସଯୁକ୍ତ ଏବଂ ଆନ୍ଥ୍ରୋସାଇନିନ୍ରେ ଭରପୁର ଅଟେ। ଏହି ପଦକ୍ଷେପକୁ ଆହୁରି ବିସ୍ତାର କରିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ପ୍ରତିଷ୍ଠାନ ଗୁନାସିକା ଗ୍ରାମରେ ଏକ ଚାଷୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲା, ଯେଉଁଥିରେ 50 ଜଣ ଚାଷୀ ଅଂଶଗ୍ରହଣ କରିଥିଲେ ଏବଂ ଏହି ପ୍ରକାର କନ୍ଦମୂଳ ଉତ୍ପାଦନ ଏବଂ ବଜାର ସଂଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ପଦକ୍ଷେପ ପ୍ରମାଣିତ କରିଛି ଯେ କିପରି ଜୈବ ସୁରକ୍ଷିତ ଫସଲ, ଚାଷୀ ଉତ୍ପାଦକ କମ୍ପାନୀ ନେତୃତ୍ୱାଧୀନ ଏକତ୍ରୀକରଣ ଏବଂ ସରକାରୀ ବେସରକାରୀ ସହଭାଗିତାରେ ଏକକାଳୀନ ପୁଷ୍ଟିସାର ଅଭାବ ପୂରଣ, କୃଷି ଆୟ ଏବଂ ଆଦିବାସୀ ଜୀବିକାକୁ ଉନ୍ନତ କରାଯାଇପାରିଛି ଓ କେନ୍ଦୁଝର ଜିଲ୍ଲା ଜୈବ ସୁରକ୍ଷିତ ମିଠା ଆଳୁ ଚାଷ ଏବଂ ବିପଣନ ପାଇଁ ଏକ କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଘଟଗାଁ ମା ତାରିଣୀଙ୍କ ମନ୍ଦିର ପରିସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସଚେତନତା ପାଇଁ ଓଡ଼ିଶା ମାନଚିତ୍ର ଅଙ୍କନ କରି ସ୍ୱାଗତ କରାଯାଇଥିଲା। ଏହି ମାନଚିତ୍ରକୁ ମାଙ୍କ ମାନସିକ ନଡ଼ିଆ ଓ ରଙ୍ଗ ବେରଙ୍ଗରେ ରଙ୍ଗାୟିତ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଘଟଗାଁ ବିଡ଼ିଓ ଖଗେଶ୍ୱର ବରାଳ, ସିଡିପିଓ ଜୟନ୍ତୀ ମହାନ୍ତ, ମହିଳା ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ମହିଳା ମିଶନ ଶକ୍ତି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ଭାରତର ନିର୍ବାଚନ ଆୟୋଗ ତଥା ଓଡ଼ିଶା ସିଇଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ 1 ତାରିଖକୁ ଯୋଗ୍ୟତା ତାରିଖ ରୂପେ ଗ୍ରହଣ କରାଯାଇ ମେ ମାସ 30 ତାରିଖରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ

0: ବିଏଲ୍ଓ ମାନଙ୍କ ଦ୍ୱାରା ଭୋଟର ମାନଙ୍କ ସଂଶୋଧନ ପାଇଁ ଘରକୁ ଘର ଯାଇ ଏସ୍ଆଇଆର୍ ଫର୍ମ ଦେଇ ପୂରଣ କରିବେ ବୋଲି କାର୍ଯ୍ୟକ୍ରମ ରହିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ନିଜ ବକ୍ତବ୍ୟରେ ତମାଖୁ ବା ଧୂମପାନ ବ୍ୟବହାରର କୁପରିଣାମ ଉପରେ ଆଲୋକପାତ କରିବା ସହ ତମାଖୁ ସେବନ ହିଁ ଅଧିକାଂଶ ଅଣସଂକ୍ରାମକ ଏବଂ କର୍କଟ ରୋଗର ମୁଖ୍ୟ କାରଣ ହୋଇଥାଏ ଓ ତମାଖୁ ସେବନର ଭୟାବହତା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ। ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବସନ୍ତ କୁମାର ପାତ୍ର ତମାଖୁ ସେବନ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି, ଡାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡାକ୍ତର ଅଶୋକ କୁମାର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ, ସନ୍ତୋଷ କୁମାର ପଟ୍ଟନାୟକ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ତାତ୍ପର୍ଯ୍ୟ, ପ୍ରଚାର ଓ ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ଆଶା, ସ୍ୱାସ୍ଥ୍ୟକର୍ମୀ, ନର୍ସିଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ, ଏମ୍ଏନ୍ଡିସି ସନ୍ତୋଷ କୁମାର ପଟ୍ଟନାୟକ ଓ ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ପରିଚାଳନା କରିଥିଲେ। ଆନନ୍ଦପୁର ବଡ଼ଦାଣ୍ଡଠାରେ ପ୍ରଶାସନ ପକ୍ଷରୁ ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଉପଖଣ୍ଡ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଘସିପୁରା ତହସିଲଦାର ଡକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ସହକାରୀ ଜିଲ୍ଲାପାଳ ବନଜା ପାତ୍ର, ଆନନ୍ଦପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଲୋକସଭା ସଦସ୍ୟ ଶ୍ରୀଯୁକ୍ତ ଅନନ୍ତ ନାୟକଙ୍କର ପ୍ରତିନିଧି ରାମଚନ୍ଦ୍ର ସାହୁ, ନିରାକାର ଦଳେଇ, ସମାଜସେବୀ ରବିନାରାୟଣ ହୋତା, ସାମ୍ବାଦିକ ସତ୍ୟରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆନନ୍ଦପୁର ପୌରପାଳିକାର ଗୋଷ୍ଠୀ ସଂଗଠିକା ରାଜଶ୍ରୀ ମିଶ୍ରଙ୍କ ସହ ସ୍ୱଚ୍ଛସାଥୀ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା ପ୍ରମୁଖ ଅଙ୍କା ଯାଇଥିବା ଭାରତ ମାନଚିତ୍ର ଚତୁଃପାର୍ଶ୍ୱରେ ଉପସ୍ଥିତ ହୋଇଥିବା ବେଳେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିଏଲ୍ଓମାନେ ଘରକୁ ଘର ବୁଲି ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ଲିଷ୍ଟରେ ସାମିଲ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ୍ ଦେବା ଏହାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ସମସ୍ତେ ଏଥିରେ ସହଯୋଗ କରିବା ପାଇଁ ଉପଜିଲ୍ଲାପାଳ ନିବେଦନ କରିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଓ ପୌର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗର ଯୁକ୍ତ 3 ଚତୁର୍ଥ ସେମିଷ୍ଟାର ଛାତ୍ରୀମାନଙ୍କ ପାଇଁ ଗ୍ରୀଷ୍ମକାଳୀନ ପ୍ରାକ୍ଟିକାଲ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବୈଷୟିକ କ୍ୟାରିୟର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ୟାଥୋଲୋଜିରେ ରୋଗୀମାନଙ୍କ ଇସନଫୁଲିଆ, ହିମୋଗ୍ଲୋବିନ୍, ବ୍ଲଡ୍ ୟୁରିନ୍, କଫ ପରୀକ୍ଷା ସହ ରୋଗ ଚିହ୍ନଟ ଉପରେ ତାଲିମ ନେଇଥିଲେ। ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ସୁରେଶ ବାଳା ନାୟକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ୟାଥୋଲୋଜି ବିଭାଗରେ ରୋଗୀମାନଙ୍କ ରକ୍ତର ନମୁନା ବିଷୟରେ ସଚେତନ ହୋଇଥିଲେ। ଏହି ଅବସରରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ମୁକ୍ତିକାନ୍ତ ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ଯୁକ୍ତ 3 ଛାତ୍ର ଆଲୋକ କୁମାର ମହାନ୍ତ, ବନିତା ଦଳାଇ, ଦେବାଶିଷ ମୁର୍ମୁ, ଜଗନ୍ନାଥ ସୋରେନ, ଜ୍ୟୋତିର୍ମୟୀ ବାରିକ, ଜ୍ୟୋତ୍ସ୍ନାରାଣୀ ମହାନ୍ତ, ଖୁସିରାଣୀ ମହାନ୍ତ, ଲକ୍ଷ୍ମୀପ୍ରିୟା ପାତ୍ର, ମୋନାଲିସା ନାୟକ, ପାଣ ମୁର୍ମୁ, ରୋହିତ କୁମାର ମହାନ୍ତ, ସୌମ୍ୟରଞ୍ଜନ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦୁଝର ଦରବାର ହଲ୍ଠାରେ 10ମ ଶ୍ରେଣୀ ବାର୍ଷିକ ବୋର୍ଡ ଫଳାଫଳ, ସ୍କୁଲ ଡ୍ରପ୍ଆଉଟ୍କୁ ରୋକିବା, ଛାତ୍ର ସୁରକ୍ଷା ଏବଂ ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଉପରେ ଏକ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାଫଳ ଭଲ ହୋଇଥିବା ବେଳେ ରାଜ୍ୟରେ ମୋଟ ପାସ୍ ହାର 95.33% ରହିଛି ଓ କେନ୍ଦୁଝର ଜିଲ୍ଲାର ପାସ୍ ହାର 94.35% ରହିଛି। ପରୀକ୍ଷା ଫଳାଫଳ ନେଇ ଜିଲ୍ଲାପାଳ ବିଶାଲ ସିଂ ରିପୋର୍ଟ ମାଗି ସମୀକ୍ଷା କରିଥିଲେ। ସମୀକ୍ଷା ପରେ ନୈରାଶ୍ୟଜନକ ଫଳାଫଳ ନେଇ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଶେଷକରି ଅନେକ ପିଏମ୍ସି ବିଦ୍ୟାଳୟରେ ଫଳାଫଳ ନୈରାଶ୍ୟଜନକ ହୋଇଥିବାରୁ ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀ ନିୟମିତ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ପାଠପଢ଼ା, ଶିକ୍ଷକ ଉପସ୍ଥାନ, ଶିକ୍ଷକମାନଙ୍କ ପାଠ୍ୟ ଖସଡ଼ା ନିୟମିତ ତଦାରଖ କରିବାକୁ କହିଥିଲେ। ରାଜ୍ୟ ସରକାର ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସ ସ୍କୁଲ ଯିବା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ 5-18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ପାଇଁ ସଚେତନ କରାଯାଉଛି। ଆସ ସ୍କୁଲ ଯିବା ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ଏହି ଅଭିଯାନ କିପରି ସଫଳ ହେବ ସେ ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବାଂଶପାଳ ହରିଚନ୍ଦନପୁର ବ୍ଲକରେ ଡ୍ରପ୍ ଆଉଟ୍ ହାର ଅଧିକ ରହୁଥିବାରୁ ଏହି ଅଞ୍ଚଳରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ କିପରି ସ୍କୁଲକୁ ଫେରିବେ ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ କହିଥିଲେ। ଯେଉଁ ପିଲାମାନେ ପୁନଃ ସ୍କୁଲ ଆସୁଛନ୍ତି ସେମାନଙ୍କର ନିୟମିତ ଟ୍ରାକିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍କୁଲ ଖୋଲିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ପରିସର ସଫେଇ ଉପରେ ଗୁରୁତ୍ୱାରୋପ କରିଥିଲେ। ଯେଉଁ ସ୍କୁଲ ପରିସରରେ ଅସୁରକ୍ଷିତ ଘର ରହିଛି ତାହାର ରିପୋର୍ଟ ବିଡିଓଙ୍କୁ ଜଣାଇବାକୁ କହିଥିଲେ। କେନ୍ଦୁଝର ଜିଲ୍ଲାରେ 90-ରୁ ଉର୍ଦ୍ଧ୍ୱ ଏକକ ଶିକ୍ଷକ ଥିବା ବିଦ୍ୟାଳୟରେ ଶିକ୍ଷକ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏଷ୍ଟାବ୍ଲିସ୍ମେଣ୍ଟ ସତ୍ୟନାରାୟଣ ମହାନ୍ତ, ଏକାଡେମିକ୍ ଏଡିଓ ଶ୍ରୀକାନ୍ତ ବେହେରା, ସ୍କିମ୍ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ, ସଦର ବ୍ଲକ ଶିକ୍ଷା ଅଧିକାରୀ ଓଙ୍କାର ଅନ୍ୱେଷ, ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଯୋଡ଼ା ବିଇଓ କ୍ଷେତ୍ରମୋହନ ହାସ୍ତା, ଆନନ୍ଦପୁର ବିଇଓ ହରିହର ଦଳେଇ, ହାଟଡ଼ି ବିଇଓ ରାଜୀବ ଦଳେଇ, ଘଟଗାଁ ବିଇଓ ହରେକୃଷ୍ଣ ନାୟକ, ବାଂଶପାଳ ବିଇଓ ଦାଶରଥୀ ସୁନ୍ଧି, ହରିଚନ୍ଦନପୁର ବିଇଓ ଚିନ୍ମୟ କୁମାର ରାଉତ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଜୁନ୍ 1 ତାରିଖରୁ ଆରମ୍ଭ ହୋଇଛି ଏନ୍ସିସି କ୍ୟାମ୍ପ 2। ଶିବିରର ଦ୍ୱିତୀୟ ଦିନରେ 14 ଓଡ଼ିଶା ବାଟାଲିୟନ୍ ଏନ୍ସିସି କେନ୍ଦୁଝରର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ଏହି କ୍ୟାମ୍ପକୁ ଉଦ୍ଘାଟନ କରିବା ସହିତ କ୍ୟାଡେଟ୍ମାନଙ୍କୁ ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ସମର୍ପଣ ସହିତ ମାତୃଭୂମିର ସେବା କରିବାକୁ ଉପଦେଶ ଦେଇଥିଲେ। ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଖାଗଡ଼େ ଏବଂ ସୁବେଦାର ମେଜର ମହମ୍ମଦ ସାହିଦ ଭଲ ଚରିତ୍ରବାନ ମଣିଷ ହେବା ପାଇଁ ମତବ୍ୟକ୍ତ କରିଥିଲେ। ଏହି ଶିବିରରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ପ୍ରାୟ 600 ଜଣ ଏନ୍ସିସି କ୍ୟାଡେଟ୍ ପ୍ରଶିକ୍ଷଣ ନେଉଛନ୍ତି। ଫୁଟବଲ, ଭଲିବଲ ଭଳି କ୍ରୀଡ଼ା ପ୍ରତିଯୋଗିତା ସହ ଏକକ ସଙ୍ଗୀତ ଓ ଏକକ ନୃତ୍ୟ, ଦଳଗତ ନୃତ୍ୟ ଭଳି ସାଂସ୍କୃତିକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି, ଯାହା କ୍ୟାଡେଟ୍ମାନଙ୍କ ସାମଗ୍ରିକ ବିକାଶରେ ସାହାଯ୍ୟ କରିବ। ଲେଫ୍ଟନାଣ୍ଟ ଦୀପକ କୁମାର ଗିରି, ଉମାକାନ୍ତ ବେହେରା, ଦିଗାମ୍ବର ରାଉତ, ନିହାରଞ୍ଜନ ମହାନ୍ତ, ଅରୁଣ କୁମାର ଜେନା, ଚିଫ୍ ଅଫିସର ମାନସ ରଞ୍ଜନ ପ୍ରଧାନ, ଫାଷ୍ଟ ଅଫିସର ପୂର୍ଣ୍ଣଚନ୍ଦ୍ର ପାତ୍ର, ସେକେଣ୍ଡ ଅଫିସର ବିଜୟ କୁମାର ବେହେରା ଏବଂ 18 ଜଣ ପିଆଇ ଷ୍ଟାଫ୍ଙ୍କ ଦ୍ୱାରା କ୍ୟାମ୍ପ ପରିଚାଳିତ ହେଉଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ନିଜ ବକ୍ତବ୍ୟରେ କହିଥିଲେ,
1: ସବସେ ପହଲି ଚିଜ୍ ମୈଁ ୱେଲକମ୍ କର ରହା ହୁଁ ସାରେ କ୍ୟାଡେଟ୍ ଯୋ ପହଲି ବାର କ୍ୟାମ୍ପ କରନେ ଆ ରହେ ହୈଁ ଔର ଜିନକା ଦୂସରା କ୍ୟାମ୍ପ ହୈ ଅପନେ ଜୋ ଏସଡି କ୍ୟାଡେଟ୍ସ ଏସଡିଏସଡବ୍ଲ୍ୟୁ କ୍ୟାଡେଟ୍ସ। ସେକେଣ୍ଡ ଚିଜ୍ ଡିସିପ୍ଲିନ୍ ଇଜ୍ ପାରାମାଉଣ୍ଟ ଇମ୍ପୋର୍ଟାନ୍ସ ମୁଝେ କ୍ୟୁକି ହମ୍ ଏକ ୟୁନିଭର୍ସିଟି ମେ ବୈଠେ ହୈ ଯହାଁ ପେ କୋଇ ନା କୋଇ ଡିଗ୍ନିଟରୀ ଭି ଆ ସକତା ହୈ, ପ୍ରଫେସର ଭି ହୋ ସକତେ ହୈଁ, ୟହାଁ କେ ଭାଇସ ଚାନ୍ସେଲର ଭି ଘୁମେଙ୍ଗେ ଏଣ୍ଡ ଭୋ ଆପ ଲୋଗୋଁ କୋ ଅବଜର୍ଭ କରେଙ୍ଗେ ଔର ଦେଖେଙ୍ଗେ କି ୟାର ଏନ୍ସିସି ହମ୍ ବୋଲତେ ହୈ କି ଆକ୍ଚୁଆଲି ମେ ଗ୍ରାଉଣ୍ଡ ମେ କ୍ୟା ହୈ ତୋ ଆପକେ ହର ଏକ ବ୍ୟବହାର ଉସସେ ପତା ଚଲେଗା କି ୟେ ଆପକୋ ଟ୍ରେନିଂ କ୍ୟା ମିଲ ରହି ହୈ। ଠିକ୍ ହୈ ତୋ ଡିସିପ୍ଲିନ୍ ପୁରୀ ତରହ ମେଣ୍ଟେନ କରନା ହୈ, ଟର୍ନ ଆଉଟ, ହେୟର କଟ, ଶେଭିଙ୍ଗ, ଆପ ଲୋଗ କା ସ୍ଟାଣ୍ଡାର୍ଡ ବଢିଆ ହୋନା ଚାହିଏ, ଉମଦା ହୋନା ଚାହିଏ। ସିନିୟର୍ସ କୋ ମୈଁ ଚେକ୍ କରତା ରହୁଙ୍ଗା, ଆପ ଲୋଗ ଚେକ୍ କର ରହେ ନହିଁ କର ରହେ ହୈଁ, ଏନ୍ଓସ ପ୍ଲିଜ ଇନ୍ସ୍ୟୋର ଇଟ। ଜବ ଭି ଆପ ମୁଭ କରେଙ୍ଗେ, ଜିତନେ ଭି କ୍ୟାଡେଟ୍ସ ମୁଭ କର ରହେ ହୈଁ, ସ୍କ୍ୱାଡ ମେ ମୁଭ କରେଙ୍ଗେ ଔର ସେଲ୍ୟୁଟିଙ୍ଗ ଫଲୋ କରେଙ୍ଗେ, ଆପକେ ସିନିୟର ହୈ, ଚାହେ ଓ ସିନିୟର କ୍ୟାଡେଟ୍ ହୈ, ଏନ୍ଓସ ହୈ, ପିଆଇ ଷ୍ଟାଫ ହୈ, ଅଫିସର୍ସ ହୈ, ଆପକା ସେଲ୍ୟୁଟିଙ୍ଗ ଗଡ଼ବଡ଼ ନହିଁ ହୋନା ଚାହିଏ, ମେରେ ପାସ ନହିଁ ମିଲନା ଚାହିଏ, ଆପ ସେଲ୍ୟୁଟିଙ୍ଗ ନହିଁ କର ରହେ ହୈଁ। ୟହାଁ ମ୍ୟାକ୍ସିମମ ଏସଡି ଏସଡବ୍ଲ୍ୟୁ କ୍ୟାଡେଟ୍ସ ହୈ, ଅଦର ଅଲ ଆର ଏସଡି ଏସଡି କ୍ୟାଡେଟ୍ ଫେଲ ନହିଁ କର ରହା ହୈ ଇସ ଚିଜ। ଗର୍ଲ କ୍ୟାଡେଟ୍ ଆପ ଅକେଲେ ନହିଁ ମୁଭ କରେଙ୍ଗେ, ଜବ ଭି ମୁଭ କରେଙ୍ଗେ ଯୋ ଟାଇମ ବାଉଣ୍ଡେସନ ଆପକୋ ଦିଏ ହୈ ଉସକୋ ଫଲୋ କରେଙ୍ଗେ, ଉସ ରେଷ୍ଟ୍ରିକ୍ସନ୍ସ କୋ ଫଲୋ କରେଙ୍ଗେ, ୟୁ ୱିଲ୍ ଅଲୱେଜ ମୁଭ ଇନ ବଡିଜ। GCI and all senior girl cadets ensure these things. ठीक है, interact करते रहिए, कुछ एक instructions pass हुए हैं उसको follow करना, hygiene and cleanliness both SD and SW follow it, कोई भी चीज कहीं भी इधर उधर फेंकना नहीं है, गंदगी नहीं फैलाना, कहीं पे डस्टबिन होंगे इंश्योर करिए वो चीजें वहां पे हो, वरना बीमारी को न्योता है। गर्मी का मौसम

0: ଶୁଣିଲେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ସାପ୍ତାହିକୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ ଦେବାଶିଷ ମିଶ୍ର।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।

ଶୁଣୁଥିଲେ କାର୍ଯ୍ୟକ୍ରମ ସରକାରଙ୍କ ବାରବର୍ଷ। ଏହି ବିଶେଷ କାର୍ଯ୍ୟକ୍ରମ ପରେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରର କାର୍ଯ୍ୟକ୍ରମ, ଆକାଶବାଣୀ କେନ୍ଦୁଝର କାର୍ଯ୍ୟକ୍ରମ ସିନେ ତରଙ୍ଗ। ଆଜିର ସିନେ ତରଙ୍ଗରେ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଚଳଚ୍ଚିତ୍ର ରହିଛି ଏକ ଫୁଲ ଦୋ ମାଲି। 1969 ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଏବଂ ପ୍ରଯୋଜନା ଥିଲା ଦେବେନ୍ଦ୍ର ଗୋଏଲଙ୍କର। ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସଞ୍ଜୟ ଖାନ, ସାଧନା ଏବଂ ବଲ୍ଲାଦ ସାହାନୀ। ତେବେ ଆସନ୍ତୁ ଶୁଣିବା ଶ୍ରୋତାବନ୍ଧୁ ଚଳଚ୍ଚିତ୍ର ଏକ ଫୁଲ ଦୋ ମାଲିର କେତେକ ଗୀତ।

କାର୍ଯ୍ୟକ୍ରମ ସିନେତରଙ୍ଗ ଶ୍ରୋତାବନ୍ଧୁ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ସିନେତରଙ୍ଗରେ ଶୁଣୁଥିଲେ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଚଳଚ୍ଚିତ୍ର ଥିଲା ଏକ ଫୁଲ ଦୋ ମାଲି। ଗୀତଗୁଡ଼ିକ ଶୁଣିଲେ ତାର କଣ୍ଠଶିଳ୍ପୀ ଥିଲେ ଆଶା ଭୋସଲେ, ମହମ୍ମଦ ରଫି ଏବଂ ମାନ୍ନା ଦେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।